କାର୍ଯ୍ୟଟି ହେବ କି ନ ହେବ, ଲାଭ ହେବ କି କ୍ଷତି ହେବ, ସମ୍ମାନ ମିଳିବ କି ଅପମାନ ମିଳିବ, ଏହି ଭୟ ମନରେ ରଖିଥାଏ। ଖ୍ରୀଷ୍ଟ ଧର୍ମାବଲମ୍ବୀ ବ୍ୟକ୍ତିମାନେ ଯୀଶୁଙ୍କୁ ଏକ ପ୍ରାର୍ଥନା ମାଧ୍ୟମରେ ଜଣାନ୍ତି, ହେ ପରମପିତା, ଆଜି ଦିନର ଭୋଜନ ଆମକୁ ମିଳୁ, ଆଜି ଆମକୁ ସମୃଦ୍ଧ କର। ଏହାର ଅର୍ଥ ଆମର ଭବିଷ୍ୟତ ଜୀବନ ସମୁଜ୍ଜଳ ହୋଇପାରିବ। ଯଦି ପ୍ରତ୍ୟେକ ବ୍ୟକ୍ତି ଆଜିର ଦିନଟିକୁ ଅଧିକ ଆନନ୍ଦ, ସନ୍ତୋଷ ଓ ଆଦର୍ଶର ସହିତ କଟାଇବାକୁ ଚେଷ୍ଟା କରି ସଫଳ ହୁଏ, ତେବେ ଖୁବ୍ ଭଲ କଥା। ବିବେକାନନ୍ଦ ଏହି ମର୍ମରେ କହିଥିଲେ, କାଲି ପାଇଁ ଚିନ୍ତା କର ନାହିଁ। ଏହି କଥା ଉପରେ ଏକ ପ୍ରଶ୍ନ ଆସିପାରେ, କାଲିର ଚିନ୍ତା ନକରି ମଣିଷର ପରିବାର, ପିଲାଙ୍କର ଶିକ୍ଷା, ସ୍ୱାସ୍ଥ୍ୟ, ଖାଦ୍ୟ, ବସ୍ତ୍ର, ବାସଗୃହ ପ୍ରଭୃତିର ବିଷମ ସମସ୍ୟା ବଢ଼ିଯାଇପାରେ। ପୁଣି ଭବିଷ୍ୟତ ପାଇଁ ଟଙ୍କା ସଞ୍ଚୟର ଆବଶ୍ୟକତା ରହିଛି। ଆଜିର କାର୍ଯ୍ୟକ୍ରମ ଶରୀର ଧୀରେ ଧୀରେ ବୃଦ୍ଧ ହୋଇଯିବ, ଆଜିର ବ୍ୟବସାୟ ଓ ଶିଳ୍ପ କାଲି ରୁଗୁଣ ହୋଇଯିବ, ଚାକିରି କାଳ ସରିଯିବ, ସୁସ୍ଥ ଶରୀର ଅସୁସ୍ଥ ହୋଇଯିବ, ଝିଅ ବିଭାଗର ପୁଅ ବିଭାଗର ଅନେକ ସମସ୍ୟା ମୁଣ୍ଡ ଟେକିବ। ଏହାକୁ ବାଦ ଦେଇ ହେବ କି? ଆଜିର ବିଚାରଶୀଳ ବ୍ୟକ୍ତିଙ୍କର ଏହିସବୁ ବିଚାର ମସ୍ତିଷ୍କ ମଧ୍ୟକୁ ଆସିଥାଏ। ଏହା ସତ୍ୟ, ସମସ୍ୟାଗୁଡ଼ିକ ମଧ୍ୟ ସତ୍ୟ, ମାତ୍ର ଏହି ସମସ୍ୟାଗୁଡ଼ିକ ପ୍ରତି ଯଦି କେବଳ ଚିନ୍ତା କରାଯାଏ, ମାନସିକ ଭାରସାମ୍ୟ, ମାନସିକ ଶକ୍ତି ନଷ୍ଟ ହୋଇଯାଏ। ଚିନ୍ତା ମନୁଷ୍ୟର ଉତ୍ସାହ, ଶକ୍ତି, କାର୍ଯ୍ୟଦକ୍ଷତା ଓ ପ୍ରସନ୍ନତାକୁ ନଷ୍ଟ କରିଦିଏ। ଯେଉଁ ଅସୁବିଧାକୁ ବ୍ୟକ୍ତିଗତ ଭାବେ ପ୍ରତିରୋଧ କରାଯାଇପାରିଥାନ୍ତା, ଏହା ପରିବାର ପାଇଁ ବିରାଟ ବୋଝ ହୋଇଯିବ। ମନୁଷ୍ୟର ଚଲାପଥରେ ଅନ୍ଧକାର ସୃଷ୍ଟି ହେବ। ଏଣୁ ସମସ୍ୟାକୁ ଦୂର କରିବାକୁ ମାନସିକ ସ୍ତରରେ ସୁସ୍ଥ ରହିବାକୁ ପଡ଼ିବ। ପରିଶ୍ରମ ଓ ଉଦ୍ୟୋଗ କରିବା ସଙ୍ଗେ ସଙ୍ଗେ ସମାଜର ସଠିକ୍ ବ୍ୟକ୍ତିଙ୍କର ସହଯୋଗ ପାଇଁ ଚେଷ୍ଟା କରିବାକୁ ହେବ। ଏହା ବ୍ୟତୀତ ମଣିଷ ଯଦି ଦରିଦ୍ର ହୋଇଯାଏ, ଅଭାବର ସମ୍ମୁଖୀନ ହୁଏ, କୌଣସି ଏକ ଦୂରାରୋଗର ସମ୍ମୁଖୀନ ହୁଏ, ଆତ୍ମୀୟ ସ୍ୱଜନଙ୍କର ମୃତ୍ୟୁ ଖବର ପ୍ରାପ୍ତ ହୁଏ, ସ୍ୱାଭାବିକ ଚିନ୍ତାର ସମ୍ମୁଖୀନ ହେବାକୁ ପଡ଼େ। ଏହା ପରୋକ୍ଷରେ ଆମର ଦୂରଦୃଷ୍ଟି ସୃଷ୍ଟି କରେ ଏବଂ କେଉଁ କାର୍ଯ୍ୟରେ ଫଳ ଭବିଷ୍ୟତରେ କ'ଣ ହେବ ତାର ସୂଚନା ମଧ୍ୟ ମିଳିଥାଏ। ସମସ୍ୟାର ସମ୍ବନ୍ଧକୁ ଦେଖି ଭବିଷ୍ୟତ ଉନ୍ନତିର ଯୋଜନା ଉତ୍ତମ ବିଚାରରେ ପ୍ରସ୍ତୁତ ହୁଏ। ପୁରୁଣା ଭୁଲ ଯୋଗୁଁ ମିଳିଥିବା ଦଣ୍ଡର ଅନୁଭୂତି ଓ ସଂସାରର

ଚାଷୀ ଭାଇ ଓ ଭଉଣୀମାନଙ୍କ ପାଇଁ ମିଳିଥିବା ପାଣିପାଗର ସୂଚନା ଅନୁଯାୟୀ ଆସନ୍ତା 24 ଘଣ୍ଟା ମଧ୍ୟରେ ରାଜ୍ୟର ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, କଳାହାଣ୍ଡି, ନବରଙ୍ଗପୁର, ରାୟଗଡ଼ା, କୋରାପୁଟ, ମାଲକାନଗିରି, ଗଜପତି, ଗଞ୍ଜାମ, ପୁରୀ, ଖୋର୍ଦ୍ଧା,

ଚାଷୀ ଭାଇ ଓ ଭଉଣୀମାନଙ୍କ ପାଇଁ ମିଳିଥିବା ପାଣିପାଗର ସୂଚନା ଅନୁଯାୟୀ ଆସନ୍ତା 24 ଘଣ୍ଟା ମଧ୍ୟରେ ରାଜ୍ୟର ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, କଳାହାଣ୍ଡି, ନବରଙ୍ଗପୁର, ରାୟଗଡ଼ା, କୋରାପୁଟ, ମାଲକାନଗିରି, ଗଜପତି, ଗଞ୍ଜାମ, ପୁରୀ, ଖୋର୍ଦ୍ଧା,

ମିଲିଂ ଦର କ୍ୱିଣ୍ଟାଲ ପିଛା 20 ଟଙ୍କା ବୃଦ୍ଧି କରିଥିବା ବେଳେ ଅରୁଆ ଚାଉଳର ମିଲିଂ ଦର 10 ଟଙ୍କା ବୃଦ୍ଧି କରିଛନ୍ତି। ଚାଷୀମାନଙ୍କଠାରୁ ଧାନ ସଂଗ୍ରହ ସୁରୁଖୁରୁରେ କରିବା ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ନିଷ୍ପତ୍ତି ନେଇଛନ୍ତି। ପୂର୍ବରୁ ଉଷୁନା ଚାଉଳର କ୍ୱିଣ୍ଟାଲ ପିଛା ମିଲିଂ ଦର 20 ଟଙ୍କା ଥିବାବେଳେ ଏବେ ଏହା 40 ଟଙ୍କାକୁ ବୃଦ୍ଧି ପାଇଛି। ଅରୁଆ ଚାଉଳ ମିଲିଂ ଦର 10 ଟଙ୍କାରୁ ବୃଦ୍ଧି ପାଇ 20 ଟଙ୍କା ହୋଇଛି। ପୁରୀଠାରେ ଚାଲିଥିବା ତିନିଦିନିଆ ବ୍ରିକ୍ସ ସମ୍ମିଳନୀର ଉଦ୍ଯାପନୀ ଦିବସରେ ଗତକାଲି ବ୍ରିକ୍ସ ରାଷ୍ଟ୍ର ସମୂହର ପ୍ରତିନିଧିମାନେ ଓଡ଼ିଶା ରାଜ୍ୟ ଜଳ ଦକ୍ଷତା ଓ ଜୀବନରକ୍ଷା ଅନୁଷ୍ଠାନ ପରିଦର୍ଶନ କରିଛନ୍ତି। ପ୍ରତିନିଧିମାନେ ଜଳ ଉଦ୍ଧାର ପ୍ରସ୍ତୁତି ଓ ପ୍ରଦର୍ଶନୀ ଦେଖିବା ସହ ସ୍ୱେଚ୍ଛାସେବୀମାନଙ୍କ ଦକ୍ଷତା ପ୍ରଦର୍ଶନ କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିଲେ। ରାଜ୍ୟରେ ଅତିରିକ୍ତ 6 ସ୍ନାତକୋତ୍ତର ଡାକ୍ତରୀ ଆସନ ନିମନ୍ତେ ସ୍ୱୀକୃତି ମିଳିଛି। ନୂଆଦିଲ୍ଲୀସ୍ଥିତ ନ୍ୟାସନାଲ୍ ବୋର୍ଡ ଅଫ୍ ଏକ୍ଜାମିନେସନ୍ସ ଇନ୍ ମେଡିକାଲ୍ ସାଇନ୍ସ ପକ୍ଷରୁ କୋରାପୁଟ ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ୍ କଲେଜ ଓ ହସ୍ପିଟାଲର ପ୍ରସୂତି ଓ ସ୍ତ୍ରୀରୋଗ ବିଭାଗରେ 4 ଆସନକୁ ସ୍ୱୀକୃତି ପ୍ରଦାନ କରାଯାଇଛି। ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଶିଶୁରୋଗ ବିଭାଗରେ 2 MBBS ଡିପ୍ଲୋମା ଆସନକୁ ମଧ୍ୟ ସ୍ୱୀକୃତି ମିଳିଥିବା ଜଣାପଡ଼ିଛି। ଏହାଦ୍ୱାରା କେବିକେ ଏବଂ ଉପକୂଳବର୍ତ୍ତୀ ଅଞ୍ଚଳରେ ସ୍ୱାସ୍ଥ୍ୟସେବାରେ ଉନ୍ନତି ଘଟିବ ବୋଲି କୁହାଯାଇଛି। ରାଜ୍ୟରେ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଶିକ୍ଷାନୁଷ୍ଠାନଗୁଡ଼ିକର ଖରା ଛୁଟି ଅବଧି ବୃଦ୍ଧି ନିଷ୍ପତ୍ତି ନିଆଯିବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି। ଆସନ୍ତା 18 ଶିକ୍ଷାନୁଷ୍ଠାନଗୁଡ଼ିକ ଖୋଲାଯିବାକୁ ଥିବାବେଳେ ତାପମାତ୍ରା ସ୍ଥିତି ଆକଳନ କରାଯାଇ ଗ୍ରୀଷ୍ମ ଛୁଟି ଅବଧି ବୃଦ୍ଧି କରାଯିବ ବୋଲି ମନ୍ତ୍ରୀ କହିଛନ୍ତି। ଶ୍ରୀ ଗଣ୍ଡ କହିଛନ୍ତି ଇତିମଧ୍ୟରେ 90% ଛାତ୍ରଛାତ୍ରୀଙ୍କୁ ପାଠ୍ୟପୁସ୍ତକ ଯୋଗାଇ ଦିଆଯାଇଥିବା ବେଳେ ଛୁଟି ଖୋଲିବା ପୂର୍ବରୁ ଏହି କାର୍ଯ୍ୟ ଶେଷ କରାଯିବ। ରାଜ୍ୟରେ ଚାଲିଥିବା ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟକ୍ରମକୁ 7 ପୂରଣ ହୋଇଥିବା ବେଳେ 1,45,18,212 ଜଣଙ୍କୁ ପରିଗଣନା ଫର୍ମ ପ୍ରଦାନ ଓ ସଂଗ୍ରହ କରାଯାଇଥିବା ଜଣାପଡ଼ିଛି। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ମୋଟ 3,33,99,591 ଜଣ ଭୋଟରଙ୍କ ମଧ୍ୟରୁ 43.47% ମତଦାତା ଏହି ପ୍ରକ୍ରିୟାରେ ସାମିଲ ହୋଇସାରିଛନ୍ତି। 45,255 ଜଣ ବୁଥ୍ସ୍ତରୀୟ ଅଧିକାରୀ ପରିଗଣନା ଫର୍ମ ବଣ୍ଟନ ଓ ସଂଗ୍ରହ କାର୍ଯ୍ୟରେ ନିୟୋଜିତ ହୋଇଥିବା ବେଳେ ଆସନ୍ତା 28 ପୂର୍ବରୁ ପରିଗଣନା ଫର୍ମ ବଣ୍ଟନ ପାଇଁ ଉଦ୍ୟମ ଜାରି ରହିଛି। ବସ୍ ଭଡ଼ା ବୃଦ୍ଧି ସମେତ ଅନ୍ୟାନ୍ୟ ଦାବି ନେଇ ଆସନ୍ତା 10 ପ୍ରସ୍ତାବିତ ବସ୍ ଧର୍ମଘଟକୁ ସ୍ଥଗିତ ରଖାଯାଇଛି। ଗତକାଲି ରାଜ୍ୟ ପରିବହନ ସଚିବ ଅମିତାଭ ଠାକୁରଙ୍କ ସହ ଘରୋଇ ବସ୍ ମାଲିକ ସଂଘର ଆଲୋଚନା ପରେ ଆସନ୍ତା 30 ପର୍ଯ୍ୟନ୍ତ ବସ୍ ଧର୍ମଘଟ ନ କରିବା ଲାଗି ନିଷ୍ପତ୍ତି ହୋଇଛି। ସଂଘ ପକ୍ଷରୁ ବସ୍ ଭଡ଼ା ବୃଦ୍ଧି କ୍ଷେତ୍ରରେ ସ୍ୱୟଂକ୍ରିୟ ବ୍ୟବସ୍ଥା ଲାଗୁ କରିବା ଲାଗି ଦାବି କରାଯାଉଛି। ପୁରୀ ବେଳାଭୂମିରେ ଆୟୋଜିତ 24 ଜାତୀୟ ଲୋକମେଳା ଓ 17 ଜାତୀୟ କୃଷିମେଳା ଶେଷ ହୋଇଛି। ଉଦ୍ଯାପନୀ ସମାରୋହରେ ବାଚସ୍ପତି ସୁରମା ପାଢ଼ୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ମେଳା ଭାରତର ଲୋକ ଜନଜାତି ଓ କୃଷି ପରମ୍ପରାର ଅଦ୍ୱିତୀୟ ସମାଗମ ବୋଲି କହିଥିଲେ। ଏହି ଅବସରରେ ବିଭିନ୍ନ ରାଜ୍ୟର କଳାକାରମାନେ ନୃତ୍ୟ ସଙ୍ଗୀତ ପରିବେଷଣ କରିଥିଲେ। ଭୁବନେଶ୍ୱର ପତ୍ର ସୂଚନା କାର୍ଯ୍ୟାଳୟ PIB ପକ୍ଷରୁ ଆୟୋଜିତ କର୍ମଶାଳାରେ ପ୍ରଭାବଶାଳୀ ଗଣଯୋଗାଯୋଗ ଏବଂ ବିକାଶମୂଳକ ପ୍ରଚାର ପ୍ରସାର ଉପରେ ଆଲୋଚନା ହୋଇଛି। PIB ଏବଂ କେନ୍ଦ୍ରୀୟ ସଞ୍ଚାର ବ୍ୟୁରୋର ଅତିରିକ୍ତ ମହାନିର୍ଦ୍ଦେଶକ ଅକ୍ଷୟ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କର୍ମଶାଳାରେ ମହିଳା ଓ ଶିଶୁ ବିକାଶ ବିଭାଗର ସଚିବ ଡକ୍ଟର ମୃଣାଳିନୀ ଦସୱାଲ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରମୁଖ ସରକାରୀ ଯୋଜନାଗୁଡ଼ିକର ପ୍ରଭାବ ଉପରେ ଆଲୋଚନା କରିଥିଲେ।

ପୀଡ଼ିତ ହୋଇଥାନ୍ତି। ଏ ବି ରାତି ଅଧିଆ ହୋଇଯାଏନି, ମାସ ମାସ ବର୍ଷ ବର୍ଷ ଏ ବଦ ଅଭ୍ୟାସ ଲାଗି ରହିଲେ ଏ କର୍କଟ ରୋଗର ଆବିର୍ଭାବ ହୁଏ। ତେଣୁ ଗଳାରେ କର୍କଟ ରୋଗର ଲକ୍ଷଣ ଗୁଡ଼ିକ ଆସନ୍ତୁ ଜାଣିବା। 4 ସପ୍ତାହରୁ ଅଧିକ ଦିନ ଧରି କାଶ ଲାଗି ରହିବା, ସ୍ୱରରେ ପରିବର୍ତ୍ତନ ଦେଖାଦେବା, କଥା କହିଲା ବେଳକୁ ଦୁର୍ଗନ୍ଧ ହେବା ଏ ରୋଗର ପ୍ରଧାନ ଲକ୍ଷଣ। ରୋଗ ଆହୁରି ଆହୁରି ମାଡ଼ି ଚାଲିଲେ ଖାଇବାରେ କଷ୍ଟ ହୁଏ, ଗିଳିବା ବେଳକୁ କିଛି ଅଟକି ଗଲା ଭଳି ଲାଗେ। ରୋଗ ଗଳାରୁ ବାହାରି ଆସି ବେକରେ ଆବୁ ରକମ ଦେଖାଯାଏ, ନିଶ୍ୱାସ ନେବାରେ ବି ଅସୁବିଧା ହୋଇଯାଏ। ସବୁଠାରୁ ଦୁଃଖ କଥା, ରୋଗ ଯୋଗୁଁ କାଶ ଲାଗି ରହିଲେ ବ୍ୟକ୍ତି ଜଣକ ଭାବି ନିଅନ୍ତି ଯେ ଧୂମପାନ ଯୋଗୁଁ ତ ହେଇଛି, କିନ୍ତୁ ଧୂମପାନର ମଜା ଯିଏ ନେଇଛି ସେ କ'ଣ ସେତିକିରେ ସହଜରେ ଛାଡ଼ିଦେବେ। କିନ୍ତୁ ୟା ଭିତରେ ଯେ ମାରାତ୍ମକ ରୋଗଟି କୁହୁଳି ଉଠିଲାଣି ତାକୁ ଜଣାନଥାଏ। କିଛି ଦିନ ପରେ ବେଶୀ ଅସୁବିଧା ହେଲା ବେଳକୁ ରୋଗଟି ଜଣାପଡ଼ିଯାଏ ଓ ସେତେବେଳେ ଆଉ କିଛି ନଥାଏ। ଶୁଣନ୍ତୁ, 40% ଗଳା କର୍କଟ ରୋଗ ଯେ ଧୂମପାନ ଯୋଗୁଁ ହୋଇଥାଏ। ଧୂମପାନ ବୋଲି ଗୋଟିଏ ଜିନିଷ ଯଦି ଦୁନିଆରୁ ହଟିଯାଆନ୍ତା ତେବେ ଏଇ 40% ରୋଗୀ ରକ୍ଷା ପାଇଯାଆନ୍ତେନି। ଆପଣମାନେ ଜାଣିଛନ୍ତି ଧୂମପାନରେ ଯେଉଁ ବିଷାକ୍ତ ଦ୍ରବ୍ୟ ସବୁ ଅଛି ତାହା ଅନେକ ବିଶ୍ୱଜାତୀୟ ଦ୍ରବ୍ୟର ସମାହାରରେ ଗଠିତ, ଯଥା ନିକୋଟିନ୍ ଯାହା କୀଟ ପତଙ୍ଗ ମରା ଔଷଧରେ ଥାଏ, ଆମୋନିଆ ଯାହା ଚଟାଣ ସଫା କରିବା ଏସିଡ଼ରେ ଥାଏ, ଆର୍ସେନିକ୍ ଯାହା ଉଇମରା ଔଷଧରେ ଥାଏ, କାର୍ବନ୍ ମନୋକ୍ସାଇଡ୍ ଯାହା ଗାଡ଼ିର ଧୂଆଁରୁ ବାହାରେ, ଟାର୍ ଯାହା ରାସ୍ତାରେ ତିଆରି ପିଚୁରେ ଥାଏ, ଓ ରେଡିଓ ଆକ୍ଟିଭ୍ କମ୍ପାଉଣ୍ଡ ଯାହା ଯୁଦ୍ଧରେ ବ୍ୟବହାର କରାଯାଏ। ତେବେ ଏତେ ସବୁ ବିଷ ଆମ ଅଜଣାରେ ଏଇ ଧୂମପାନ ଜରିଆରେ ନିଶ୍ୱାସ ପ୍ରଶ୍ୱାସରେ ଫୁସ୍ଫୁସ୍ ଦେଇ ଭିତରକୁ ନେଇଯାଉ। ତେଣୁ ଯେଉଁମାନେ ଏତିକି କଥା ବୁଝିପାରିଥିବେ ତାଙ୍କ ଜୀବନରେ ସେ କିମ୍ବା ତାଙ୍କ ସାଙ୍ଗସାଥି କେବେ ବି ସାହସ କରିବେନି ଏ ବିଷକୁ ନିଜ ଦେହକୁ ଟାଣି ନେବାକୁ। ଛାଡ଼ନ୍ତୁ, କେଉଁ କେଉଁ ଏତେ କଥା କହିଦେଲି, ତେବେ ଏହାର ଚିକିତ୍ସା କେତେ କଷ୍ଟସାଧ୍ୟ ଆସନ୍ତୁ ଆପଣମାନେ ଜାଣିବେ। ଯଦି ପ୍ରଥମ ଅବସ୍ଥାରେ ରୋଗୀ ଆସିଛନ୍ତି ତେବେ ଏହାର ମୁଖ୍ୟ ଚିକିତ୍ସା ହେଲା ଅପରେସନ୍। ଅପରେସନ୍ କରି ରୋଗକୁ ଦୂରରୁ କଡ଼ାଯାଏ ଏବଂ ଅପରେସନ୍ କରୁ କରୁ ଅଧିକାଂଶ ରୋଗୀଙ୍କ ସ୍ୱରପେଟି ବି ବାହାର କରିବାକୁ ପଡ଼େ। ସବୁଦିନ ପାଇଁ ତଣ୍ଟିରେ ନିଶ୍ୱାସ ରାସ୍ତା ଖୋଲି ଦିଆଯାଏ, କଥା କହିଲେ ସ୍ପଷ୍ଟ ହୁଏ ନାହିଁ, ଦରକାର ପଡ଼ିଲେ ଭଏସ୍ ପ୍ରୋସ୍ଥେସିସ୍ ଦେଇ କଥା ସ୍ପଷ୍ଟ କରାଯାଏ। ବେକର ଗ୍ରନ୍ଥି ବି ଅପରେସନ୍ରେ ବାହାର କରିବାକୁ ପଡ଼େ। ଯଦି ପ୍ରଥମରୁ ରୋଗକୁ ପ୍ରତିହତ କରା ହୋଇପାରିଥାନ୍ତା ତେବେ ଏତେ ବଡ଼ ଅପରେସନ୍ କାହିଁକି ଦରକାର ପଡ଼ିଥାନ୍ତା। ଆଉ ଯଦି ରୋଗ ବଢ଼ିଯାଇଥାଏ ତେବେ ପ୍ରଥମେ କେମୋ ଇଞ୍ଜେକ୍ସନ୍ ବା ରେଡିଓଥେରାପି ଚିକିତ୍ସା କରି ରୋଗକୁ ଛୋଟ କରିବାକୁ ଚେଷ୍ଟା କରାଯାଏ ଓ ପରେ ପୁଣି ଅପରେସନ୍ କରାଯାଏ। ତେବେ ଏ ଅବସ୍ଥାରେ ରୋଗ କେତେ

ଯୁଗ୍ମ ଉତ୍ପାଦନ ଭାରତରେ କରିବା ଲାଗି ଶ୍ରୀ ପୁଟିନ୍ କହିଛନ୍ତି। ସେଣ୍ଟ ପିଟରବର୍ଗ ଅର୍ଥନୈତିକ ଫୋରମ ଅବସରରେ ବିଶ୍ୱସ୍ତରର ବିଭିନ୍ନ ସମ୍ବାଦ ସଂସ୍ଥାଗୁଡ଼ିକର ମୁଖ୍ୟମାନଙ୍କ ସହିତ ଭାବ ବିନିମୟ କାର୍ଯ୍ୟକ୍ରମରେ ସାମିଲ କରିବା ଲାଗି ମସ୍କୋ ଆଗ୍ରହୀ। ଏତଦ୍ବ୍ୟତୀତ ସମନ୍ୱିତ ବାୟୁ ପ୍ରତିରକ୍ଷା ବ୍ୟବସ୍ଥା ଓ ଗୁରୁତର ପ୍ରତିରକ୍ଷା କ୍ଷେତ୍ରରେ ଭାରତକୁ ସହଯୋଗ କରିବା ଲାଗି ରୁଷ ଆଗ୍ରହୀ ବୋଲି ଶ୍ରୀ ପୁଟିନ୍ କହିଛନ୍ତି। ଏହାଛଡ଼ା ସୂଚନା ଓ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଭାରତ ଏକ ଅଗ୍ରଣୀ ଭୂମିକା ନିର୍ବାହ କରିବା ସହିତ ବୈଶ୍ୱିକ ସଫ୍ଟୱେୟାର ବଜାରରେ ଏହାର ଉଲ୍ଲେଖନୀୟ ଭାଗିଦାରୀ ଲାଗି ରୁଷ ରାଷ୍ଟ୍ରପତି ପ୍ରଶଂସା କରିଛନ୍ତି। ଭାରତ ଏକ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ପ୍ରତିରକ୍ଷା ବ୍ୟବସ୍ଥା ସୁଦର୍ଶନ ଚକ୍ରର ବିକାଶ କରୁଛି। ଏହି ବ୍ୟବସ୍ଥାରେ ରୁଷର S-400 କ୍ଷେପଣାସ୍ତ୍ର ଏକ ପ୍ରମୁଖ ଭୂମିକା ନିର୍ବାହ କରିବାର ଆଶା କରାଯାଉଛି। ଯୁକ୍ତରାଷ୍ଟ୍ର ଆମେରିକା ପକ୍ଷରୁ କଟକଣା ଜାରି କରାଯିବା ଚେତାବନୀ ସତ୍ତ୍ୱେ ପୂର୍ବରୁ ଭାରତ ରୁଷ ସହିତ 5 S-400 ବାୟୁ ପ୍ରତିରକ୍ଷା କ୍ଷେପଣାସ୍ତ୍ର ବ୍ୟବସ୍ଥା ଆଣିବା ଲାଗି 5 ବିଲିୟନ ଆମେରିକୀୟ ଡଲାରର ଚୁକ୍ତି କରିସାରିଛି। ସେଥିମଧ୍ୟରୁ 4 ଭାରତକୁ ଆସିସାରିଥିବା ବେଳେ 5 ଆସିବାର ଅପେକ୍ଷାରେ ରହିଛି।

ଆଜି ମହାରାଜ ଆନ୍ତର୍ଜାତିକ ବିମାନ ବନ୍ଦରରେ ଭାରତରେ ଅବସ୍ଥାପିତ ଭେନେଜୁଏଲାର ରାଷ୍ଟ୍ରଦୂତ ପିକେ ଅଶୋକ ବାବୁ ରାଷ୍ଟ୍ରପତି ରୋଡ୍ରିଗୁଏଜ୍ଙ୍କୁ ସ୍ୱାଗତ କରିଥିଲେ। ପରେ ଶ୍ରୀମତୀ ରୋଡ୍ରିଗୁଏଜ୍ ଐତିହାସିକ ତାଜମହଲ ପ୍ୟାଲେସ୍ ହୋଟେଲ୍ ପରିଦର୍ଶନ କରିଥିଲେ। ସେଠାରେ ତାଙ୍କୁ ପାରମ୍ପରିକ ଭାରତୀୟ ଶୈଳୀରେ ସ୍ୱାଗତ କରାଯାଇଥିଲା। ଏହି ଅବସରରେ ଭାରତର ଉତ୍କୃଷ୍ଟ ଐତିହ୍ୟର ପ୍ରତୀକ ଭାବେ ଏକ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ନୂଆଦିଲ୍ଲୀର ତ୍ୟାଗରାଜ ଷ୍ଟାଡିୟମ୍ଠାରେ ଆଜି ବିକଶିତ ଭାରତ ପାଇଁ ଯୁବପିଢ଼ି ମାଇ ଭାରତ ୟୁଥ୍ କନ୍ଭେନ୍ସନ୍ ଅନୁଷ୍ଠିତ ହେବ। ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରଣାଳୟ ଅଧୀନସ୍ଥ ମେରା ୟୁବା ଭାରତ ପକ୍ଷରୁ ଏହି ସମ୍ମିଳନୀର ଆୟୋଜନ କରାଯାଉଛି। ଦେଶର ବିଭିନ୍ନ ପ୍ରାନ୍ତରୁ 6,000 ଅଧିକ ଯୁବ ପ୍ରତିନିଧି ଏଥିରେ ଯୋଗଦେବେ। ଦେଶବ୍ୟାପୀ ଜାରି ରହିଥିବା କ୍ଷେତ ବଚାଓ ଅଭିଯାନରେ ଗତକାଲି ସୁଦ୍ଧା 9,42,000 ଉର୍ଦ୍ଧ୍ୱ କୃଷକ ସାମିଲ ହୋଇଛନ୍ତି। କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି। ମନ୍ତ୍ରଣାଳୟ କହିଛି କୃଷି କ୍ଷେତ୍ରରେ ସନ୍ତୁଳିତ ସାରର ବ୍ୟବହାର, ମୃତ୍ତିକା ଉର୍ବରତା ସଂରକ୍ଷଣ ଏବଂ ନିରନ୍ତର କୃଷି କାର୍ଯ୍ୟକୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ମନ୍ତ୍ରଣାଳୟ ପକ୍ଷରୁ ଏହି ଅଭିଯାନ ଆରମ୍ଭ କରାଯାଇଛି। ଏପର୍ଯ୍ୟନ୍ତ ଏହି ଅଭିଯାନ ଅଧୀନରେ 17,800ରୁ ଉର୍ଦ୍ଧ୍ୱ ସଚେତନତା କାର୍ଯ୍ୟକ୍ରମ ଏବଂ ପ୍ରାୟ 3,700 ତାଲିମ ଶିବିର ମଧ୍ୟ ଆୟୋଜିତ ହୋଇଛି। ତାଲିମ ଶିବିରରେ ଚାଷୀମାନଙ୍କୁ ସନ୍ତୁଳିତ ସାରର ବ୍ୟବହାର, ମୃତ୍ତିକା ସ୍ୱାସ୍ଥ୍ୟ ପରିଚାଳନା ଏବଂ ଚାଷ କାର୍ଯ୍ୟରେ ଆଧୁନିକ ବୈଜ୍ଞାନିକ ପଦ୍ଧତିକୁ ଆପଣାଇବା ଉପରେ ପ୍ରଶିକ୍ଷଣ ଦିଆଯାଇଛି। ଏହି ତାଲିମ ଶିବିରଗୁଡ଼ିକରେ 1,57,000 ଉର୍ଦ୍ଧ୍ୱ କୃଷକ ଅଂଶଗ୍ରହଣ କରିଛନ୍ତି। ଏତଦ୍ବ୍ୟତୀତ 8,850 କ୍ଷେତ୍ର ପ୍ରଦର୍ଶନ ମାଧ୍ୟମରେ ଜୈବିକ ଏବଂ ବିକଳ୍ପ ପୁଷ୍ଟିର ବ୍ୟବହାର ଓ ସମନ୍ୱିତ ପୁଷ୍ଟି ପରିଚାଳନା ପଦ୍ଧତି ସମ୍ପର୍କରେ ଚାଷୀମାନଙ୍କୁ ସଚେତନ କରାଯାଇଛି ବୋଲି ମନ୍ତ୍ରଣାଳୟ କହିଛି। ଗ୍ରାଣ୍ଡମାଷ୍ଟର ଆର୍ ପ୍ରଜ୍ଞାନନ୍ଦା ପ୍ରଥମ ଭାରତୀୟ ଭାବେ ନରୱେ ଚେସ୍ ଟାଇଟଲ୍ ହାସଲ କରି ଇତିହାସ ସୃଷ୍ଟି କରିଛନ୍ତି। ଅସ୍ଲୋଠାରେ ଅନୁଷ୍ଠିତ ଫାଇନାଲ୍ ରାଉଣ୍ଡରେ ସେ ଜର୍ମାନର ଭିନ୍ସେଣ୍ଟ କିମେନ୍ଙ୍କୁ ପରାସ୍ତ କରି ଏହି ସଫଳତା ହାସଲ କରିଛନ୍ତି। ଚେନ୍ନାଇର ଏହି 20 ବୟସ୍କ ଚେସ୍ ଖେଳାଳି ଦ୍ୱିତୀୟ ଥର ଲାଗି ନରୱେ ଚେସ୍ ଚାମ୍ପିୟନ୍ସିପ୍ରେ ଅଂଶଗ୍ରହଣ କରିଥିଲେ। ଦକ୍ଷିଣ ପଶ୍ଚିମ ମୌସୁମୀ କେରଳମ୍ରେ ଅଧିକ ଘନୀଭୂତ ହୋଇଥିବା ଦୃଷ୍ଟିରୁ ରାଜ୍ୟର ଉତ୍ତରାଞ୍ଚଳ ଜିଲ୍ଲାଗୁଡ଼ିକରେ ଆସନ୍ତା 9 ତାରିଖ ପର୍ଯ୍ୟନ୍ତ ପ୍ରବଳ ବର୍ଷା ହେବ।

0: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 May 2026 28 June 2026 ପର୍ଯ୍ୟନ୍ତ ବୁଥ୍ ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।
1: ପରବର୍ତ୍ତୀ ଗୀତଟିକୁ ନେଇଛୁ ଶ୍ରୀଚରଣଙ୍କ କଣ୍ଠରେ। ଚଳଚ୍ଚିତ୍ର ଭୋଳାଶଙ୍କର ଥିଲେ ଡର କାହାକୁ।

0: ସବୁ ପରିସ୍ଥିତିରେ
1: ଗାଁରୁ ସହର ଯାଏ ସବୁ ସ୍ଥାନରେ
0: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
1: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
0: କେବଳ ଆକାଶବାଣୀ।

0: ସଂସ୍କୃତି ମୂଲ୍ୟବୋଧ ଏବଂ ପରମ୍ପରାର ଏକନିଷ୍ଠ ପ୍ରବକ୍ତା ଆକାଶବାଣୀ
1: ଆକାଶବାଣୀ ବ୍ରହ୍ମପୁର ସମୟ ସକାଳ 8 ହେବାକୁ ଯାଉଛି। ଶୁଣନ୍ତୁ ହିନ୍ଦୀ ଏବଂ ଇଂରାଜୀରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ। କିଛି ସମୟ ମଧ୍ୟରେ

ଶ୍ରୋତାବନ୍ଧୁ ଶୁଣୁଥିଲେ ବିଭିନ୍ନ ଶିଳ୍ପୀଙ୍କ କଣ୍ଠରେ କେତୋଟି ସୁଗମ ସଙ୍ଗୀତ। ଆକାଶବାଣୀ ବ୍ରହ୍ମପୁର, ସମୟ ସକାଳ 9ଟା ହେବାକୁ ଯାଉଛି। ଶୁଣନ୍ତୁ ବିବିଧ ଭାରତୀ କାର୍ଯ୍ୟକ୍ରମ, ରିଲେ କରି ପ୍ରଚାର କରୁଛୁ ଆକାଶବାଣୀର ବିବିଧ ଭାରତୀ କେନ୍ଦ୍ରରୁ।

0: ଶୁଣା ଶୁଣା ଶୁଣା, ଗାଁ ହେଉ ଅବା ସହର, ଓଡ଼ିଶାବାସୀଙ୍କ ପାଇଁ ଖୁସିର ଖବର।
1: କଣ କହୁନୁ,
0: ଛାତରେ ସୋଲାର ପ୍ୟାନେଲ ଲାଗିବ, 138,000 ପର୍ଯ୍ୟନ୍ତ ସବସିଡି ବି ମିଳିବ,
1: ଆଉ ଇଲେକ୍ଟ୍ରି ବିଲ୍,
0: ବିଦ୍ୟୁତ ବିଲ୍ ସଞ୍ଚୟର ନୂଆ ସମ୍ଭାବନା ଆଣିଛି ପିଏମ୍ ସୂର୍ଯ୍ୟ ଘର ମାଗଣା ବିଜୁଳି ଯୋଜନା।
2: ଶ୍ରୋତା ବନ୍ଧୁ, ପରବର୍ତ୍ତୀ ଗୀତଟିକୁ ନେଇଛୁ ଆର୍ ଟି ବର୍ମନ ସଙ୍ଗୀତ ନିର୍ଦ୍ଦେଶନାରେ, ଚଳଚ୍ଚିତ୍ର ଅମର ପ୍ରେମ କଣ୍ଠଦାନ କରିଛନ୍ତି କିଶୋର କୁମାର।

ଚଳଚ୍ଚିତ୍ରର ଗୀତର କାର୍ଯ୍ୟକ୍ରମ ଗୀତାଞ୍ଜଳି। ଏଥିରେ ଆମେ ଆପଣଙ୍କୁ ଶୁଣାଇଲୁ କେତୋଟି ହିନ୍ଦୀ ଏବଂ କେତୋଟି ଓଡ଼ିଆ ଚଳଚ୍ଚିତ୍ର ହିନ୍ଦୀ ଗୀତଗୁଡ଼ିକୁ ନେଇଥିଲୁ ଆର୍ ଡି ବର୍ମନଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ।

ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 ମେ 2026ରୁ 28 ଜୁନ୍ 2026 ପର୍ଯ୍ୟନ୍ତ ବୁଥ୍ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ୍ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।

0: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 ମେ 2026ରୁ 28 ଜୁନ୍ 2026 ପର୍ଯ୍ୟନ୍ତ ବୁଥ୍ ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। सूचना पाई वोट बुके कॉल विथ बीएलओ सुविधार उपयोग करंतु। मुख्य निर्वाचन अधिकारी ओडिसांग द्वारा जनहित रे जारी।
1: सुगम संगीत क्रम रे शेषरे सुनिबा विजय कुमार मिश्रंक कंठरे।

ଶ୍ରୋତାବନ୍ଧୁ, ଶେଷ ହେଲା ସୁଗମ ସଙ୍ଗୀତର କାର୍ଯ୍ୟକ୍ରମ, ଶୁଣୁଥିଲେ ବିଭିନ୍ନ ଶିଳ୍ପୀଙ୍କ କଣ୍ଠରେ ଆକାଶବାଣୀ ବ୍ରହ୍ମପୁର। ସମୟ ଦିନ 12 ହେବାକୁ ଯାଉଛି, ଶୁଣନ୍ତୁ ବିବିଧ ଭାରତୀ କାର୍ଯ୍ୟକ୍ରମ। ରିଲେ କରି ପ୍ରଚାର କରୁଛୁ ଆକାଶବାଣୀର ବିବିଧ ଭାରତୀ କେନ୍ଦ୍ରରୁ। କିଛି ସମୟ ମଧ୍ୟରେ

ବିଦ୍ୟୁତ୍ ବିଦେଶୀ ପୋର୍ଟଫୋଲିଓ ନିବେଶକ ଏଫ୍ପିଆଇ ଦ୍ୱାରା ନିବେଶ ନିୟନ୍ତ୍ରଣ ନିୟମକୁ ଭାରତୀୟ ରିଜର୍ଭ ବ୍ୟାଙ୍କ ସରଳ କରିଛି। ସଂଶୋଧିତ ଢାଞ୍ଚା ଅନୁଯାୟୀ ନିବେଶ କ୍ଷେତ୍ର ଅଧିକ ସୁଗମ ହେବା ସହ କେତେକ ବିନିଯୋଗ ପ୍ରତିବନ୍ଧକକୁ ମଧ୍ୟ ପ୍ରତ୍ୟାହାର କରାଯାଇଛି। ବର୍ତ୍ତମାନ କାର୍ଯ୍ୟକ୍ଷମ ଥିବା ସାଧାରଣ ଏବଂ ଦୀର୍ଘକାଳୀନ ବିନିଯୋଗ ବର୍ଗକୁ କେନ୍ଦ୍ର ଓ ରାଜ୍ୟ ସିକ୍ୟୁରିଟିଜ୍ ପାଇଁ ଏକ ସୀମାବଦ୍ଧ ସମ୍ମିଶ୍ରଣ ବ୍ୟବସ୍ଥା କାର୍ଯ୍ୟକାରୀ ହୋଇଛି। ନିବେଶ କ୍ଷେତ୍ର ଅଧିକ ସହଜ ତଥା ସୁଗମ ହେବା ସହିତ ନିବେଶକଙ୍କ ପାଇଁ ଅନୁପାଳନ ଆବଶ୍ୟକତା ମଧ୍ୟ ଏହାଦ୍ୱାରା ସୀମିତ ହେବ। ସଂଶୋଧିତ ନିୟମ ଲାଗୁ ହୋଇଛି। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଆଜି ସନ୍ଧ୍ୟାରେ ନୂଆଦିଲ୍ଲୀଠାରେ ତାଙ୍କର ନେପାଳ ପ୍ରତିପକ୍ଷ ଶିଶିର ଖାନାଲଙ୍କ ସହ ଦ୍ୱିପକ୍ଷୀୟ ବୈଠକ କରିବେ। ଏ ସମ୍ପର୍କରେ ସୂଚନା ଦେଇ ନେପାଳର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି, ଆପୋଷ ସ୍ୱାର୍ଥଜଡ଼ିତ ପ୍ରସଙ୍ଗ ସମେତ ବାଣିଜ୍ୟ, ପୁଞ୍ଜିନିବେଶ, ସଂଯୋଗୀକରଣ, ଶକ୍ତି ଏବଂ ଜନସମ୍ପର୍କ ଆଦି ପ୍ରମୁଖ କ୍ଷେତ୍ରରେ ସହଯୋଗକୁ ଅଧିକ ସଶକ୍ତ କରିବା ଲାଗି ବୈଠକରେ ଆଲୋଚନା କରାଯିବ। ନୂଆଦିଲ୍ଲୀଠାରେ ଗଣମାଧ୍ୟମକୁ ଏ ସମ୍ପର୍କରେ ସୂଚନା ଦେଇ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସ୍ୱାଲ କହିଛନ୍ତି, ଶ୍ରୀ ଖାନାଲଙ୍କର ଏହି ତିନିଦିନିଆ ଗସ୍ତ ଭାରତ ନେପାଳ ମଧ୍ୟରେ ରହିଥିବା ସ୍ୱତନ୍ତ୍ର ଭାଗିଦାରୀକୁ ଅଧିକ ସଶକ୍ତ କରିବାରେ ସହାୟକ ହେବ। ଦୁଇ ଦେଶ ମଧ୍ୟରେ ଥିବା ବହୁବିଧ ଭାଗିଦାରୀକୁ ଅଧିକ ସୁଦୃଢ଼ କରିବା ଲାଗି ଭାରତ ଆଗ୍ରହୀ। ବିକାଶ କ୍ଷେତ୍ରରେ ସହଯୋଗ ଏବଂ ବାଣିଜ୍ୟ ଓ ପୁଞ୍ଜିନିବେଶ ସମେତ ଜନସମ୍ପର୍କ ଭଳି ପ୍ରସଙ୍ଗଗୁଡ଼ିକ ଆଜିର ଆଲୋଚନାରେ

ଦକ୍ଷତା ଏବଂ ଅନ୍ତର୍ନିହିତ ଶକ୍ତିକୁ ପ୍ରତିଫଳିତ କରୁଛି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ମନ୍ତ୍ରୀ ଶ୍ରୀ ସିଂ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତ ଆର୍ଥିକ ଅଭିବୃଦ୍ଧିକୁ ନିରନ୍ତରତା, ଆତ୍ମବିଶ୍ୱାସ, ସ୍ଥିରତା, ନିର୍ଭରଯୋଗ୍ୟତା ସହିତ ସମନ୍ୱିତ କରିପାରିଛି। ରାଷ୍ଟ୍ର ନିର୍ମାଣ, ନବସୃଜନ, ଭିତ୍ତିଭୂମି ଏବଂ ଉଦ୍ୟୋଗ କ୍ଷେତ୍ର ପ୍ରତି ପ୍ରଧାନମନ୍ତ୍ରୀଙ୍କ ଅଙ୍ଗୀକାରବଦ୍ଧତା ବିଶ୍ୱସ୍ତରୀୟ ଆହ୍ୱାନ ସତ୍ତ୍ୱେ ଦେଶକୁ ଆଗକୁ ନେବାରେ ସହାୟତା ପ୍ରଦାନ କରିଛି ବୋଲି ଶ୍ରୀ ସିଂ କହିଛନ୍ତି। ବିଶ୍ୱସ୍ତରରେ ଭାରତ ଏବେ ଏକ ଆତ୍ମବିଶ୍ୱାସୀ, ସ୍ଥିର ଏବଂ ସମ୍ମାନଜନକ ଅର୍ଥନୈତିକ ଶକ୍ତିରେ ପରିଣତ ହୋଇପାରିଛି। ଏହି ଅଭିବୃଦ୍ଧି ନୂତନ ସୁଯୋଗ ସୃଷ୍ଟି କରିବା ସହିତ 140 କୋଟି ଭାରତୀୟଙ୍କ ଆକାଂକ୍ଷାକୁ ସଶକ୍ତ କରିପାରିଛି। ପଞ୍ଜାବରେ ଆଜି ଏକ ସଡ଼କ ଦୁର୍ଘଟଣାରେ 9 ଜଣଙ୍କର ମୃତ୍ୟୁ ହୋଇଛି, ଅନ୍ୟ 22 ଜଣ ଆହତ ହୋଇଛନ୍ତି। ଫିରୋଜପୁର ଫାଜିଲିକା ସଡ଼କ ପଥରେ ଏକ ଯାତ୍ରୀବାହୀ ଗାଡ଼ି ଏବଂ ଟ୍ରକ୍ ମଧ୍ୟରେ ଧକ୍କା ହେବାରୁ ଏହି ଦୁର୍ଘଟଣା ଘଟିଛି। 9 ଜଣ ଯାକ ମୃତକ ଗୋଟିଏ ପରିବାରର ସଦସ୍ୟ ବୋଲି ଜଣାପଡ଼ିଛି। ବ୍ୟାସ ନଦୀରେ ଜଣେ ସମ୍ପର୍କୀୟଙ୍କ ଚିତାଭସ୍ମ ବିସର୍ଜନ କରିବାକୁ ସେମାନେ ଗସ୍ତ କରିଥିଲେ। ଆହତଙ୍କୁ ଫିରୋଜପୁର ସିଭିଲ୍ ହସ୍ପିଟାଲ ଏବଂ ଫରିଦକୋଟ ମେଡିକାଲ କଲେଜରେ ଚିକିତ୍ସା କରାଯାଉଛି। ଇସ୍ରାଏଲ ସମ୍ପର୍କରେ ସ୍ୱାଧୀନ ଭାବେ ନିଷ୍ପତ୍ତି ଗ୍ରହଣ କରିବା, ହର୍ମୁଜ୍ ପ୍ରଣାଳୀକୁ ଅବରୋଧ ମୁକ୍ତ କରିବା ଏବଂ ଜବତ ସମ୍ପତ୍ତିକୁ ମୁକ୍ତ କରିବାକୁ ଇରାନ ଆମେରିକାକୁ ଆହ୍ୱାନ ଦେଇଛି। ଏକ ଟେଲିଭିଜନ ସାକ୍ଷାତକାରରେ ଇରାନର ସର୍ବୋଚ୍ଚ ନେତା ମୋଜତବା ଖାମେନେଇଙ୍କ ସାମରିକ ପରାମର୍ଶଦାତା ମୋହସେନ ରେଜାଇ ଏହା କହିଛନ୍ତି। ସେ କହିଛନ୍ତି, ଆମେରିକା ଓ ଇରାନ ମଧ୍ୟରେ ଆଲୋଚନା ଏବେ ଏକ ଅଚଳାବସ୍ଥାରେ ରହିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଏହି ଅବସ୍ଥାକୁ ଭଙ୍ଗ କରିବାକୁ ପଡ଼ିବ। ଇରାନ ସମ୍ପତ୍ତି ଏବଂ ହର୍ମୁଜ୍ ପ୍ରଣାଳୀକୁ ମୁକ୍ତ କରାଗଲେ ହିଁ ଦୁଇପକ୍ଷ ମଧ୍ୟରେ ଚୁକ୍ତି ଅଗ୍ରଗତି କରିବ ବୋଲି ଶ୍ରୀ ରେଜାଇ କହିଛନ୍ତି। ରାଷ୍ଟ୍ରପତି ଟ୍ରମ୍ପ ଏବଂ ଖାମେନେଇଙ୍କ ମଧ୍ୟରେ ସମ୍ଭାବ୍ୟ ବୈଠକ ସମ୍ଭାବନାକୁ ସେ ପ୍ରତ୍ୟାଖ୍ୟାନ କରିବା ସହିତ କହିଛନ୍ତି, ଉଭୟ ପକ୍ଷ ମଧ୍ୟରେ ଆଲୋଚନା ପ୍ରାଥମିକ ଅବସ୍ଥାରେ ରହିଛି। ଆଲୋଚନାକୁ ଗତିଶୀଳ କରିବାକୁ ହେଲେ ଶ୍ରୀ ଟ୍ରମ୍ପଙ୍କୁ ଅଚଳାବସ୍ଥା ଦୂର କରିବାକୁ ପଡ଼ିବ ବୋଲି ଶ୍ରୀ ରେଜାଇ କହିଛନ୍ତି। ଅନ୍ୟପକ୍ଷରେ ଗତ ଗୁରୁବାର ଗଣମାଧ୍ୟମକୁ ସମ୍ବୋଧନ କରି ଶ୍ରୀ ଟ୍ରମ୍ପ କହିଥିଲେ, ଯଦି ଉଭୟ ପକ୍ଷଙ୍କ ମଧ୍ୟରେ ଚୁକ୍ତି ସମ୍ଭବ ହୁଏ ତେବେ ସେ ଇରାନର ସର୍ବୋଚ୍ଚ ନେତା ମୋଜତବା ଖାମେନେଇଙ୍କ ସହ ସାକ୍ଷାତ କରିବାକୁ ପ୍ରସ୍ତୁତ ଅଛନ୍ତି। ଭାରତ ଆମେରିକା ସାମରିକ ଅଧିକାରୀଙ୍କ ମଧ୍ୟରେ 29ତମ ଆଲୋଚନା ବୈଠକ ଅନୁଷ୍ଠିତ ହୋଇଯାଇଛି। ହାୱାଇଠାରେ ଅନୁଷ୍ଠିତ ଏହି ଆଲୋଚନାରେ ଆର୍ମି ଚିଫ୍ ଅଫ୍ ଷ୍ଟାଫ୍ ଷ୍ଟ୍ରାଟେଜି ଲେଫ୍ଟନାଣ୍ଟ ଜେନେରାଲ ରାଜୀବ ଘାଇ ଏବଂ ଆମେରିକା ସେନାର ଡେପୁଟି କମାଣ୍ଡିଂ ଜେନେରାଲ ଲେଫ୍ଟନାଣ୍ଟ ଜେନେରାଲ ଜୋଏଲ ଭୋଏଲ ଅଂଶଗ୍ରହଣ କରିଥିଲେ। ଦ୍ୱିପାକ୍ଷିକ ପ୍ରତିରକ୍ଷା ସହଯୋଗକୁ ଅଧିକ ମଜବୁତ କରିବା, ପାରସ୍ପରିକ କାର୍ଯ୍ୟଦକ୍ଷତା ବୃଦ୍ଧି, ବୃତ୍ତିଗତ ଆଦାନ ପ୍ରଦାନକୁ ସୁଦୃଢ଼ କରିବା, ସୁରକ୍ଷା ଆଧାରିତ ପାରସ୍ପରିକ ସ୍ୱାର୍ଥ ସମ୍ବଳିତ ପ୍ରସଙ୍ଗରେ ସହଭାଗିତା ବୃଦ୍ଧି ଉପରେ ମତ ବିନିମୟ ହୋଇଛି। ଉଭୟ ପକ୍ଷ ରଣନୈତିକ ଭାଗିଦାରିତାକୁ ଅଧିକ ମଜବୁତ କରିବା ନେଇ ଅଙ୍ଗୀକାରବଦ୍ଧତା ପ୍ରକାଶ କରିଛନ୍ତି। ଗତ 12 ବର୍ଷ ମଧ୍ୟରେ ଦେଶ ସୌରଶକ୍ତି କ୍ଷେତ୍ର 2.8 ଗିଗାୱାଟ୍ର ବୃଦ୍ଧି ପାଇ 155 ଗିଗାୱାଟ୍ରେ ପହଞ୍ଚିଛି ବୋଲି ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାବତ କହିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ଶେଖାବତ କହିଛନ୍ତି, 40 ଲକ୍ଷରୁ ଅଧିକ ଘର ସୌରଶକ୍ତି ଦ୍ୱାରା ଆଲୋକିତ ହୋଇଛି। କୃଷି କ୍ଷେତ୍ରରେ ସୌରଶକ୍ତି ଉପଯୋଗ ଦ୍ୱିଗୁଣିତ ହେବା ସହ ପରିବେଶ ସଂରକ୍ଷଣ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଛି। ଶ୍ରୀ ଶେଖାବତ କହିଛନ୍ତି, ପ୍ରତ୍ୟେକ ଛାତକୁ ସୌରଚାଳିତ ଏବଂ ପ୍ରତ୍ୟେକ ଘରକୁ ଏକ ଶକ୍ତିକେନ୍ଦ୍ର ଭାବେ ପରିବର୍ତ୍ତନ କରିବା ସଂକଳ୍ପ ନେଇ ଭାରତ 500 ଗିଗାୱାଟ୍ ଅକ୍ଷୟ ଶକ୍ତି କ୍ଷମତା ଲକ୍ଷ୍ୟ ହାସଲ ଦିଗରେ ଅଗ୍ରସର ହେଉଛି। ସାଫ୍ ମହିଳା ଫୁଟବଲ ଚାମ୍ପିୟନସିପ୍ ପ୍ରତିଯୋଗିତାର ଟାଇଟଲ ହାସଲ ପାଇଁ ଆଜି ଭାରତ ଏବଂ ବାଂଲାଦେଶ ମଧ୍ୟରେ ମୁକାବିଲା ହେବ। ଗୋଆର ମାର୍ଗାଓଠାରେ ଖେଳାଯିବାକୁ ଥିବା ଫାଇନାଲ୍

0: ସ୍ୱିଡେନ୍ର କାକାମି ଗାହାରାଠାରେ ଭାରତୀୟ ସମୟ ଅପରାହ୍ନ 3:30 ଏହି ମ୍ୟାଚ୍ ଆରମ୍ଭ ହେବ। ସେମିଫାଇନାଲ୍ ପର୍ଯ୍ୟାୟରେ ଭାରତ ପାକିସ୍ତାନକୁ 5-3 ଗୋଲ୍ରେ ପରାସ୍ତ କରିଥିଲା। ଜାପାନ ସେମିଫାଇନାଲ୍ରେ ମାଲେସିଆକୁ 8-1 ପରାସ୍ତ କରି ଫାଇନାଲ୍ରେ ପହଞ୍ଚିଛି। କେରଳମ୍ ଏବଂ ମାହେଠାରେ ଆସନ୍ତାକାଲି ପର୍ଯ୍ୟନ୍ତ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ଭାରତୀୟ ପାଣିପାଗ ବିଭାଗ ଆକଳନ କରିଛି। ଦେଶର ଉତ୍ତର ପୂର୍ବାଞ୍ଚଳ କର୍ଣ୍ଣାଟକ ତାମିଲନାଡୁ ପୁଡୁଚେରୀ ଏବଂ କରିକାଲଠାରେ ଆସନ୍ତା 2 ପର୍ଯ୍ୟନ୍ତ ବର୍ଷା ହୋଇପାରେ। ପଶ୍ଚିମବଙ୍ଗର ଉପ ହିମାଳୟ ଅଞ୍ଚଳ ତେଲଙ୍ଗାନା କୋଙ୍କଣ ଗୋଆ ମଧ୍ୟ ମହାରାଷ୍ଟ୍ର ରାୟଲସୀମା ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜ ଏବଂ ଲାକ୍ଷାଦ୍ୱୀପଠାରେ ମଧ୍ୟ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ଅନୁମାନ କରିଛି। ଓଡ଼ିଶା ସମେତ ବିହାର ଛତିଶଗଡ଼ ଓ ରାଜସ୍ଥାନର କେତେକ ଅଞ୍ଚଳରେ ଆଜି ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି। ଆସନ୍ତା 24 ଘଣ୍ଟା ପର୍ଯ୍ୟନ୍ତ ଓଡ଼ିଶା କେତେକ ଅଞ୍ଚଳ ଏବଂ ଉପକୂଳ ଆନ୍ଧ୍ରପ୍ରଦେଶର ଗରମ ଏବଂ ଗୁଳୁଗୁଳି ଅନୁଭୂତ ହେବ ବୋଲି ପାଣିପାଗ ବିଭାଗ କହିଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣିଥରେ। ସରକାରୀ ସିକ୍ୟୁରିଟିଜ୍ ମାଧ୍ୟମରେ ଏପିଆଇ ନିବେଶ ନିୟନ୍ତ୍ରଣ ନିୟମକୁ ସରଳ କଲା ଆର୍ବିଆଇ। ନେପାଳ ପ୍ରତିପକ୍ଷଙ୍କ ସହ ଆଜି ସନ୍ଧ୍ୟାରେ ନୂଆଦିଲ୍ଲୀରେ ଦ୍ୱିପାକ୍ଷିକ ଆଲୋଚନା ବୈଠକରେ ଯୋଗଦେବେ ବୈଦେଶିକ ବ୍ୟାପାର ମନ୍ତ୍ରୀ। ପଞ୍ଜାବରେ ଆଜି ଏକ ସଡ଼କ ଦୁର୍ଘଟଣାରେ ଗୋଟିଏ ପରିବାରର 9 ଜଣଙ୍କର ମୃତ୍ୟୁ। ଇରାନ୍ ସମ୍ପତ୍ତି ଏବଂ ହର୍ମୁଜ୍ ପ୍ରଣାଳୀକୁ ମୁକ୍ତ କରାଗଲେ ଆମେରିକା ସହ ଶାନ୍ତି ଆଲୋଚନା ଅଗ୍ରଗତି କରିବ ବୋଲି କହିଲା ଇରାନ୍। ଏବଂ ସାଫ୍ ମହିଳା ଫୁଟବଲ ଚାମ୍ପିୟନ୍ସିପ୍ ପ୍ରତିଯୋଗିତାର ଟାଇଟଲ ହାସଲ ପାଇଁ ଆଜି ଭାରତ ଓ ବାଂଲାଦେଶ ମଧ୍ୟରେ ହେବ ମ୍ୟାଚ୍। ସମ୍ବାଦ ଶେଷ ହେଲା।
1: Good afternoon. This is Akashvani and I'm Saira Mujtaba with Midday News. The headlines. Reserve Bank of India simplifies rules for foreign portfolio investors in government securities to make investment in India easier. External Affairs Minister Dr. S. Jaishankar to hold talks with Nepal Foreign Affairs Minister Shishir Khanal in New Delhi this evening. CBS extends last date for submission of applications for verification of marks and re-evaluation till tomorrow. In Punjab, at least 9 people killed after a vehicle collided with a truck on Firozpur Fazilka Road this morning. IMD issues red alert for very heavy rainfall over Kelam and Mahi till tomorrow. And in cricket, Shreyas Iyer replaces Suryakumar Yadav as India's new T20 international captain, Vaibhav Suryavanshi included in squad for first time. And now the news in detail. The Reserve Bank of India has simplified the rules governing investments by foreign portfolio investors or FPIs in government securities. The revised framework is aimed at making investments easier and reducing compliance requirements for foreign investors. More from our correspondent.
2: Under the revised framework, FPIs investing through the general route will get greater flexibility as certain investment restrictions have been removed. The RBI has also merged the existing general and long-term investment categories into a single limit for government securities and state government securities. For financial year 26-27, the investment limit for central government securities has been fixed at 4,62,490 crore for the first half of the year and 4,77,006 crore for the second half. For state government securities, the corresponding limits have been set at 1,53,043 crore and 1,64,242 crore respectively. The revised directions have come into effect immediately. Ankita Apte, Akashvani News, Mumbai.
1: External Affairs Minister Dr. S. Jaishankar will hold talks with Nepal Foreign Affairs Minister Shishir Khanal in New Delhi this evening. The Foreign Affairs Ministry of Nepal said that during the meeting, both sides will discuss matters of mutual interest with a view to enhancing cooperation across key sectors including trade, investment, connectivity, energy and people-to-people ties. Meanwhile, External Affairs Ministry spokesperson Randhir Jaiswal said

0: ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତି
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୟାଙ୍କ ଯାଏ ସବୁ ଭାଷାରେ
1: କେବଳ ଆକାଶବାଣୀ।
3: आकाशवाणी कटक समय वर्तमान स्टूडियो घड़ी दिन 2:32 परवर्ती कार्यक्रम आंचलिक संवाद।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଆଦିତ୍ୟ ନାରାୟଣ ଦାସ। ମୁଖ୍ୟ ସମ୍ବାଦ, ରାଜ୍ୟରେ କ୍ରୀଡ଼ାର ଭବିଷ୍ୟତ ସମନ୍ୱୟ ଓ ସହଭାଗିତାରେ ଉନ୍ନତ ହୋଇପାରିବ କହିଲେ ରାଜ୍ୟପାଳ। ଭୁବନେଶ୍ୱରଠାରେ ଦୁଇଦିନିଆ ଚିନ୍ତନ ଶିବିରକୁ କଲେ ଉଦ୍ଘାଟନ। ବ୍ରିକ୍ସ ବିପର୍ଯ୍ୟୟ ବିପଦ ହ୍ରାସ କାର୍ଯ୍ୟଗୋଷ୍ଠୀର ଦ୍ୱିତୀୟ ବୈଶ୍ୱିକ ବୈଠକର ସଫଳତା ସମ୍ପର୍କିତ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ। ରାଜ୍ୟର ବିଭିନ୍ନ ସ୍ଥାନର ଓଡ଼ିଆ ନାମ ସଂଶୋଧନ ଉପରେ ପଦକ୍ଷେପ ଗ୍ରହଣ କରୁଛନ୍ତି ସରକାର ଏବଂ କାଳବୈଶାଖୀ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରପାତ ସହ ବର୍ଷା ନେଇ ପାଣିପାଗ କେନ୍ଦ୍ରର ସତର୍କ ସୂଚନା। ବିସ୍ତୃତ ସମ୍ବାଦ, ରାଜ୍ୟରେ କ୍ରୀଡ଼ାର ଭବିଷ୍ୟତ ସମନ୍ୱୟ

0: ସାଂସ୍କୃତିକ ଐତିହ୍ୟ ଓ ପର୍ଯ୍ୟଟନ ସମ୍ଭାବନାକୁ ଲୋକଲୋଚନକୁ ଆଣିଛି। ଚଳିତ ବର୍ଷ ଓଡ଼ିଶା ଓ ସମଗ୍ର ଦେଶରେ ଏଲ୍ ନିନୋର ପ୍ରଭାବ କମ୍ ରହିବ ବୋଲି ଶ୍ରୀ ବସ୍ଚ କହିଛନ୍ତି।
1: ଏଲ୍ ନିନୋ କା ହେ ଓ ପ୍ରଭାବ ଇସ୍ ସାଲ ଦେଖନେ କୋ ମିଲ୍ ସକ୍ତା ହେ। ଏଲ୍ ନିନୋ କା ଜୋ ପ୍ରଭାବ ଆତା ହେ ତୋ ଉସମେ ଏକ ଔର ଦୂସରୀ ଚିଜ ହୋତୀ ହେ ଇଣ୍ଡିଆନ ଓସନ ଡାଇପୋଲ ଆଇଓଡି। ତୋ ଆଇଓଡି ଜୋ ହୋତା ହେ ଓ ଏଲ୍ ନିନୋ କେ ପ୍ରଭାବ କୋ କମ୍ କରତା ହେ। ଇସଲିଏ ପୂରୀ ତରହ ସେ ୟେ ନହିଁ କହା ଜା ସକ୍ତା ହେ କି ଏଲ୍ ନିନୋ କା ନିଶ୍ଚିତ ପ୍ରଭାବ ପଡ଼େଗା। ଓ ପ୍ରଭାବ ପଡ଼ ସକ୍ତା ହେ ଔର ଉସକେ ପ୍ରଭାବ ମେ କମି ବି ଆ ସକ୍ତା।
0: ବ୍ରିକ୍ସ ସମ୍ମେଳନରେ ମୁଖ୍ୟତଃ 6 ବିଷୟବସ୍ତୁ ଉପରେ ଆଲୋଚନା କରାଯାଇଥିବା ନେଇ ସ୍ୱତନ୍ତ୍ର ରିଲିଫ କମିଶନର ରାଜେଶ ପ୍ରଭାକର ପାଟିଲ କହିଛନ୍ତି। ଓଡ଼ିଶା ଗତ 10 ବର୍ଷ ମଧ୍ୟରେ ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟର ସଫଳ ମୁକାବିଲା କରି ବିଶ୍ୱରେ ପ୍ରଶଂସା ସାଉଁଟିଛି। ବିପର୍ଯ୍ୟୟ ସମ୍ପର୍କିତ ପୂର୍ବାନୁମାନକୁ ଆହୁରି ସଠିକ୍ କରିବା ଉପରେ ବୈଠକରେ ପ୍ରାଧାନ୍ୟ ପ୍ରଦାନ କରାଯାଇଥିଲା ବୋଲି ଶ୍ରୀ ପାଟିଲ କହିଛନ୍ତି। ରାଜ୍ୟର ବିଭିନ୍ନ ଜିଲ୍ଲା ଉପଖଣ୍ଡ ବ୍ଲକ ଓ ତହସିଲର ମୂଳ ଓଡ଼ିଆ ନାମ ସଂଶୋଧନ ଉପରେ ସରକାର ପଦକ୍ଷେପ ଗ୍ରହଣ କରିଛନ୍ତି। ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ବିଭାଗ ଅଧୀନରେ ଗଠିତ ବିଶେଷଜ୍ଞ କମିଟିର ଦ୍ୱିତୀୟ ବୈଠକରେ 50 ଅଧିକ ସ୍ଥାନର ନାମକୁ ସେଗୁଡ଼ିକର ମୂଳ ଓଡ଼ିଆ ଉଚ୍ଚାରଣ ଏବଂ ଐତିହାସିକ ପରିଚୟ ଅନୁଯାୟୀ ପରିବର୍ତ୍ତନ

ବନ୍ଧୁ ଶୁଣିଲେ ନୃତ୍ୟ ସମ୍ବନ୍ଧରେ ଏହି ସୁନ୍ଦର ଗୀତଟି। ହଁ ବନ୍ଧୁ, ନୃତ୍ୟ କେବଳ ମନୋରଞ୍ଜନର ମାଧ୍ୟମ ନୁହେଁ, ଏହା ଭାବନା ଓ ସୃଜନଶୀଳତାର ଏକ ସୁନ୍ଦର ଅଭିବ୍ୟକ୍ତି। ବିଶ୍ୱର ବିଭିନ୍ନ ନୃତ୍ୟଶୈଳୀ ମଧ୍ୟରୁ ବେଲି ଡ୍ୟାନ୍ସ ଏକ ଅତ୍ୟନ୍ତ ଆକର୍ଷଣୀୟ ଓ ଅଭିବ୍ୟକ୍ତିପୂର୍ଣ୍ଣ କଳା। ଶରୀରର ଲୟବଦ୍ଧ ଗତି, ଆତ୍ମବିଶ୍ୱାସ ଓ ସୌନ୍ଦର୍ଯ୍ୟର ସମନ୍ୱୟ ଏହି ନୃତ୍ୟକୁ ସ୍ୱତନ୍ତ୍ର ପରିଚୟ ଦେଇଥାଏ। ଏହା କେବଳ ଏକ ଡ୍ୟାନ୍ସ ଫର୍ମ ନୁହଁ, ବରଂ ନିଜକୁ ପ୍ରକାଶ କରିବାର ଏକ ସୁନ୍ଦର ମାଧ୍ୟମ। ତେବେ ଆଜି ଆମ ସହିତ ଯୋଡ଼ି ହୋଇଛନ୍ତି ସେହିଭଳି ଜଣେ ଯୁବ ପ୍ରତିଭା, ଯିଏ ନିଜ ଆଗ୍ରହ, ନିଷ୍ଠା ଓ ଅଭ୍ୟାସ ବଳରେ ବେଲି ଡ୍ୟାନ୍ସକୁ ଆୟତ୍ତ କରିଛନ୍ତି। ଆସନ୍ତୁ

0: ହଁ, ତେବେ ଆପଣ କଣ କୋଉଠି ଶିଖିଛନ୍ତି ନା ନିଜେ ନିଜେ ପ୍ରାକ୍ଟିସ କରୁଛନ୍ତି?
1: ନିଜେ ନିଜେ ହିଁ ପ୍ରାକ୍ଟିସ କରେ।
0: ନିଜେ ନିଜେ ପ୍ରାକ୍ଟିସ
1: ହଁ ହଁ
0: କରୁଛନ୍ତି, ତାହେଲେ କେତେ ସମୟ ଦିଅନ୍ତି ପ୍ରାକ୍ଟିସ ପାଇଁ?
1: ଆକ୍ଚୁଆଲି ପ୍ରାକ୍ଟିସ ଟାଇମ ନା ମୋର ଶୀଘ୍ର ଧରିଦିଏ ଯୋଉ ଡ୍ୟାନ୍ସ ବି, ତ ମତେ କିଛି ନହେଲେ 15-20 ମିନିଟରେ ମୋର ହେଇଯାଏ ସେ ଡ୍ୟାନ୍ସ।
0: 15-20 ମିନିଟ ଯେମିତି ଡେଲି ପ୍ରାକ୍ଟିସ କଣ କିଛି କରନ୍ତି?
1: ହଁ, ଡେଲି ପ୍ରାକ୍ଟିସ ମୁଁ କରେ।
0: ଆପଣ ବେଲି ଡ୍ୟାନ୍ସ ଶିଖୁଛନ୍ତି, କୋଉଠି କେବେ ପରଫର୍ମ କରିଛନ୍ତି କି, ମାନେ ସୋସିଆଲ ମିଡିଆ ବଗେରାରେ ଭିଡିଓ ବନେଇ?
1: ହଁ ହଁ, ପରଫର୍ମ କରିଛି। ମୁଁ ବହୁତ ସୋସିଆଲ ମିଡିଆରେ ବି ଅପଲୋଡ କରୁଛି।
0: ସୋସିଆଲ ମିଡିଆରେ ଅପଲୋଡ କରୁଛନ୍ତି, ରିଆକ୍ସନ କେମିତି ଆସୁଛି ଲୋକମାନଙ୍କର?
1: ରିହର୍ସାଲ ଲାଇକ କରୁଛନ୍ତି, କମେଣ୍ଟ କରୁଛନ୍ତି, ବଢିଆ କରୁଛନ୍ତି ଆପଣ।
0: ତାହେଲେ ଘରେ ପ୍ରେରଣା କିଏ ଥିଲେ ଆପଣଙ୍କର ଡ୍ୟାନ୍ସ କରିବାକୁ?
1: ମୋ ମାମା ବାପା।
0: ମା ବାପା ଆପଣଙ୍କର ପ୍ରେରଣା ଥିଲେ, ବାପା ମାଙ୍କର ସପୋର୍ଟ କେମିତି ଥିଲା?
1: ବାପା ମାଙ୍କ ସପୋର୍ଟ ବି ବହୁତ ବଢିଆ ଥିଲା। ମାମା ବି କୁହନ୍ତି ଡ୍ୟାନ୍ସ କର, ପାଠ ପଢା ସହିତ ତୁ ଡ୍ୟାନ୍ସ କୁ ବି ଗୁରୁତ୍ୱ ଦେ। ବାବା ବି କୁହନ୍ତି ପାଠ ପଢା ସହ ଡ୍ୟାନ୍ସ କୁ ଗୁରୁତ୍ୱ ଦେ।
0: ଆଚ୍ଛା, କୋଉଠି ଯଦି ଭାବନ୍ତୁ ବାହାରେ ଆପଣଙ୍କର ଅଛି କମ୍ପିଟିସନ, ବାପା ମା ନେବା ଆଣିବା କରନ୍ତି?
1: ହଁ, ନିଅନ୍ତି। ଯୋଉ ଡ୍ୟାନ୍ସ କମ୍ପିଟିସନ ରେ ବି ବାପା ମା ନେବା ଆଣିବା କରନ୍ତି,
0: ସମୟ ବାହାର କରି ନେବା ଆଣିବା କରନ୍ତି।
1: ହଁ।
0: କେତେ ବର୍ଷ ହେଲା କରୁଛନ୍ତି ଆପଣ?
1: ଏବେ ତ 5-6 ବର୍ଷ ହେଲାଣି ମୁଁ ପ୍ରାକ୍ଟିସ କରି ଆସୁଛି।
0: ତାହେଲେ ନିଶ୍ଚିତ ଭାବରେ ମହାରତ ତ ହାସିଲ ହେଇଯାଇଥିବ। ଠିକ ଅଛି, ତେବେ ଆପଣଙ୍କର ଫ୍ରେଣ୍ଡସ ମାନଙ୍କର ସହଯୋଗ କେମିତି ଅଛି? ଫ୍ରେଣ୍ଡସ ମାନେ ବନ୍ଧୁ ମାନଙ୍କର?
1: ଫ୍ରେଣ୍ଡସ ମାନେ ବି କୁହନ୍ତି ତୁ ବନ୍ଦ କରନି, ସୋସିଆଲ ମିଡିଆରେ ଯଦି ଅପଲୋଡ କରୁଛୁ ଅପଲୋଡ କର, ବହୁତ ବଢିଆ ଡ୍ୟାନ୍ସ କରୁଛୁ, ମସ୍ତ କରୁଛୁ, ଏମିତି କୁହନ୍ତି।
0: ବହୁତ ଭଲ, ଏଇ ଟାଇପ୍ ର ଫ୍ରେଣ୍ଡସ

0: ବହୁତ ପ୍ରାଉଡ୍ ଫିଲ୍ ହେଇଥିଲା ମତେ। ଫ୍ୟାମିଲିରେ ସବୁଠୁ ଅଧିକ ଖୁସି ହେଲେ ମାମା।
1: କଣ କହିଥିଲେ କିଛି?
0: ମାମା କହିଥିଲେ ପ୍ରାଇଜ ଆଣିଲୁ, ବା ବଢିଆ କଲୁ, ଆଉ ଡ୍ୟାନ୍ସ ବି ତ ଭଲ କରୁଛୁ, ଆଉ ଆଗକୁ ଚାଲେ, ବନ୍ଦ କରନି କୋଉଟା ବି, ବଢି ଚାଲେ ଆଗକୁ।
1: ବିଲକୁଲ ବିଲକୁଲ, ମା ବାପାଙ୍କ ସପୋର୍ଟ ରହିବା ଆବଶ୍ୟକ ଏଇ କ୍ଷେତ୍ରରେ। ତେବେ ବେଲି ଡ୍ୟାନ୍ସ ଆପଣଙ୍କ ଜୀବନରେ କିପରି ଭାବେ ପରିବର୍ତ୍ତନ କିଛି ଆଣିପାରିଛି କି?
0: ହଁ, ଆଗେ ମତେ ଲୋକ ଚିହ୍ନିବାର ନାହିଁ ଏତେ, କିନ୍ତୁ ମୁଁ ଯେବେ ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କରିବା ଷ୍ଟାର୍ଟ କଲି, ଏବେ ଟିକେ ଟିକେ ଜଣାଶୁଣା ହେଇଛନ୍ତି, ଏତେଟା ବି ଜାଣିନାହାନ୍ତି ମତେ, ତ ଆଗକୁ ଜାଣିବି ମୋର ଆଶା ଅଛି।
1: ଆଗକୁ ଜାଣିବା ଆଶା ଅଛି। କୌଣସି ମାନେ ଏମିତି ସୋସିଆଲ ମିଡିଆ କ୍ରିଏଟର ମାନଙ୍କ ସହିତ କୋଲାବ କରିକି?
0: ହଁ ହଁ, କରିଛି, ବହୁତ କୋଲାବ କରିଛି। ହିନ୍ଦୀର ଶ୍ୟାମ ସିଦ୍ଧାବତ ସହିତ ମୁଁ କୋଲାବରେସନ କରିଛି, ସୁୟମୟ ମହାପାତ୍ର ସହିତ କୋଲାବରେସନ ହେଇଥିଲା ମୋର।
1: ଆରେ ବା, ବହୁତ ବଢିଆ। ଆପଣ ଏତିକି ମାନେ କୋଲାବ କରିକି ସବୁ କରିଛନ୍ତି, ଆଗକୁ ବି କରିବେ ବୋଲି ଆଶା ରଖୁଛି, ବଡ ଲେଭେଲରେ ଯିବେ ବୋଲି। ତେବେ ଦେଖନ୍ତୁ, ଆମେ ଯାହା କରୁ ସେଥିରେ ଜଣେ ନା ଜଣେ ଆମର ଇନ୍ସପିରେସନ ଥାନ୍ତି, ସେମିତି ବେଲି ଡ୍ୟାନ୍ସରେ ଆପଣଙ୍କର କିଏ ଏମିତି ଇନ୍ସପିରେସନ ଅଛନ୍ତି, କୋଉ ସେଲିବ୍ରିଟି ହଉ କିମ୍ବା ଡ୍ୟାନ୍ସର ହଉ?
0: ସେଲିବ୍ରିଟି ବି ତ ନୋରା ଫତେ ହିଁ ମୋର ଇନ୍ସପିରେସନ କହିଲେ ଚଳେ।
1: ଆଚ୍ଛା ଆଚ୍ଛା,
0: ମୁଁ ତାଙ୍କର ହିଁ ଭିଡିଓ ଦେଖେ ଡେଲି, ବେଲି ଡ୍ୟାନ୍ସର ତାଙ୍କର ହିଁ ମୁଁ ଦେଖେ ଭିଡିଓ।
1: ତାଙ୍କ କୋଉ ଏମିତି ଗୀତ ଥିଲା ପ୍ରଥମେ ଆପଣ ଦେଖିଥିଲେ, ତାପରେ ଆପଣ ଇଣ୍ଟରେଷ୍ଟ ଆସିଲା?
0: ଫାର୍ଷ୍ଟ ତାଙ୍କର ଦିଲବର ଗୀତ ଦେଖିଥିଲି, ସେଥିରେ ମତେ ଇଣ୍ଟରେଷ୍ଟ ଆସିଲା ବେଲି ଡ୍ୟାନ୍ସ।
1: ଦିଲବର ଗୀତ ଦେଖିଲା ପରେ ଆପଣ ଇଣ୍ଟରେଷ୍ଟ ଆସିଲା ଡ୍ୟାନ୍ସ କିବାକୁ? ଆଚ୍ଛା, ଆଉ ଗୋଟିଏ କ୍ୱେଶ୍ଚିନ ରହିଲା କି ଆପଣ ପାଠ ପଢ଼ନ୍ତି, ପ୍ଲସ ଟୁ ସେକେଣ୍ଡ ଇୟର ହେଇଗଲାଣି ଆପଣଙ୍କର, ତେବେ ପାଠ ସହିତ ଏଇ ଡ୍ୟାନ୍ସକୁ କେମିତି ମ୍ୟାନେଜ କରନ୍ତି?
0: ମୁଁ ପାଠ ଟାଇମ୍ ପାଠ ପଢେ, ଆଉ ଡ୍ୟାନ୍ସ ଟାଇମ୍ରେ ଡ୍ୟାନ୍ସ କରେ। ପାଠ ପାଇଁ ମୁଁ ଅଲଗା ସମୟ ରଖିଛି, ଡ୍ୟାନ୍ସ ପାଇଁ ଅଲଗା ସମୟ କରିଦେଇଛି।
1: ପ୍ରପର ରୁଟିନ୍ ଗୋଟେ ରଖିଛି? ହଁ, ବହୁତ ସୁନ୍ଦର କଥା। ତେବେ ଦେଖନ୍ତୁ, ବହୁତ ଜଣ ନୂଆ ଯୁବପିଢ଼ି ଅଛନ୍ତି।

ଅଣ୍ଡାର ବେଲ୍ଟକୁ ହିପ୍ ସ୍କାର୍ଫ ବୋଲି କୁହାଯାଏ। ଏହା ନୃତ୍ୟର ତାଳ ଓ ଗତିକୁ ସ୍ପଷ୍ଟ କରିଦେଇଥାଏ। ବେଲି ଡ୍ୟାନ୍ସ ଆତ୍ମବିଶ୍ୱାସ ବଢ଼ାଇବାରେ ସହାୟକ ବୋଲି ଅନେକ ନୃତ୍ୟଶିଳ୍ପୀ ମନେ କରନ୍ତି। ଏହି ନୃତ୍ୟର କିଛି ଗତିବିଧି ପ୍ରାଚୀନ ସାମାଜିକ ଓ ସାଂସ୍କୃତିକ ପରମ୍ପରା ସହ ଜଡ଼ିତ ଥିଲା। ଆଜି ବେଲି ଡ୍ୟାନ୍ସ କେବଳ ମଧ୍ୟପ୍ରାଚ୍ୟରେ ସୀମିତ ନୁହେଁ, ବିଶ୍ୱର ଅନେକ ଦେଶରେ ଏହା ଲୋକପ୍ରିୟ ହୋଇପାରିଛି। ତା ଛଡ଼ା ବେଲି ଡ୍ୟାନ୍ସର ଅନେକ ଶୈଳୀ ଅଛି, ଯେପରିକି ଇଜିପ୍ଟ ଷ୍ଟାଇଲ, ତୁର୍କୀୟ ଷ୍ଟାଇଲ ଏବଂ ଆଦିବାସୀ ଷ୍ଟାଇଲ। ଏହି ନୃତ୍ୟରେ ସଙ୍ଗୀତର ତାଳକୁ ଅନୁସରଣ କରି ଶରୀରର ବିଭିନ୍ନ ଅଂଶକୁ ଅଲଗା ଅଲଗା ଭାବରେ ଚଳାଇବାକୁ ପଡ଼େ, ଯାହାକୁ ଆଇସୋଲେସନ୍ ଟେକ୍ନିକ୍ ବୋଲି କୁହାଯାଏ। ବେଲି ଡ୍ୟାନ୍ସ ଶିଖିବା ପାଇଁ ଧୈର୍ଯ୍ୟ ଓ ନିୟମିତ ଅଭ୍ୟାସ ବହୁତ ଜରୁରୀ, କାରଣ ଏହାର ସୂକ୍ଷ୍ମ ଗତିଗୁଡ଼ିକୁ ଆୟତ କରିବାକୁ ସମୟ ଲାଗିଥାଏ। ଏହା ସହ ବେଲି ଡ୍ୟାନ୍ସରେ ସିମି ନାମକ ଏକ ବିଶେଷ ଗତି ରହିଛି, ଯାହା ବହୁତ ଲୋକପ୍ରିୟ। ଏହି ନୃତ୍ୟରେ ହାତର ମୁଦ୍ରା ଓ ଆଙ୍ଗୁଳିର ଚାଳନା ମଧ୍ୟ ସୌନ୍ଦର୍ଯ୍ୟ ବଢ଼ାଇଥାଏ। ତେବେ କେତେକ ବେଲି ଡ୍ୟାନ୍ସର ନୃତ୍ୟ ପରିବେଷଣ ସମୟରେ ଭିଲ୍ ବା ଓଢ଼ଣୀର ବ୍ୟବହାର ମଧ୍ୟ କରିଥାନ୍ତି। ବେଲି ଡ୍ୟାନ୍ସ କଷ୍ଟ୍ୟୁମ୍ରେ ଲାଗିଥିବା ଚମକଦାର ସିକ୍ୱିନ୍ ଓ କଏନ୍ଗୁଡ଼ିକ ଅର୍ଥାତ୍ ମୁଦ୍ରାଗୁଡ଼ିକ ନୃତ୍ୟର ଆକର୍ଷଣ ବଢ଼ାଇଥାଏ। ବେଲି ଡ୍ୟାନ୍ସ ଅଭ୍ୟାସ କଲେ ଶରୀରର ସମନ୍ୱୟ କ୍ଷମତା ଉନ୍ନତ ହୋଇପାରେ। ତା ଛଡ଼ା ବିଶ୍ୱର ଅନେକ ଫିଟନେସ୍ ଷ୍ଟୁଡ଼ିଓରେ ବେଲି ଡ୍ୟାନ୍ସକୁ ୱାର୍କଆଉଟ୍ କ୍ଲାସ୍ ଭାବରେ ପଢ଼ାଯାଏ। କେତେକ ବେଲି ଡ୍ୟାନ୍ସ ଶୈଳୀରେ ଖଣ୍ଡା, ପଙ୍ଖା କିମ୍ବା ଅନ୍ୟାନ୍ୟ ସାମଗ୍ରୀଗୁଡ଼ିକ ମଧ୍ୟ ବ୍ୟବହାର କରାଯାଏ। ଏହାସହ ଯେପରି ମୁଁ କହିଲି, ବେଲି ଡ୍ୟାନ୍ସ ଶିଖିବା ପାଇଁ କୌଣସି ବୟସର ସୀମା ନଥାଏ, ଛୋଟରୁ ବଡ଼ ସମସ୍ତେ ଏହାକୁ ଶିଖିପାରନ୍ତି। କ'ଣ ବନ୍ଧୁ, ବେଲି ଡ୍ୟାନ୍ସ ସମ୍ବନ୍ଧରେ ଏତେ ଗୁଡ଼ିଏ ଅଜଣା ତଥ୍ୟ ଶୁଣି ଆଶ୍ଚର୍ଯ୍ୟ ଲାଗୁଛି ନା? ନିହାତି ଭାବରେ ମୁଁ ଜାଣିଛି ଆପଣ ବର୍ତ୍ତମାନ ଆଶ୍ଚର୍ଯ୍ୟ ଅନୁଭୂତ ହୋଇଯାଇଥିବେ। ତେବେ ଏଇ ଯେମିତି ଆପଣମାନେ ଜାଣନ୍ତି, ଆଜିକାଲି ପ୍ରବଳ ମାତ୍ରାରେ ଗ୍ରୀଷ୍ମ ତାପ ଦେଖିବାକୁ ମିଳୁଛି। ଦିନ 11 କିମ୍ବା 12 ହେବା ପରେ ଘରୁ ବାହାରିବା ବି ବହୁତ କଠିନ ହୋଇଯାଉଛି। ଏହିଭଳି

କିମ୍ବା ଦୁଇଥର ହାଲୁକା ତେଲ ମସାଜ କରନ୍ତୁ। ଏହା କେଶମୂଳକୁ ପୋଷଣ ଯୋଗାଇଥାଏ। ତା ସହ ଖରା ଯୋଗୁଁ ଅଧିକ ଝାଳର ସଂସ୍ପର୍ଶରେ ଆସୁଥିବାରୁ କେଶ ଅପରିଷ୍କାର ହୋଇପାରେ, ତେଣୁ ନିୟମିତ ଭାବେ କେଶ ସଫା ରଖନ୍ତୁ। ଅଧିକ ହେୟାର ଡ୍ରାଏ କିମ୍ବା ହିଟିଂ ଟୁଲ୍ ବ୍ୟବହାର ନକଲେ ଭଲ। ତା ସହ

ନିହିତ ହୋଇଛି। ତାହେଲେ ବନ୍ଧୁ, ଏତେ ଗୁଡ଼ିଏ ସୁନ୍ଦର ସୁନ୍ଦର କଥା ଏବଂ ସୁନ୍ଦର ସୁନ୍ଦର ଟିପ୍ସ ଗୁଡ଼ିକ ସହିତ ଆମ କାର୍ଯ୍ୟକ୍ରମକୁ ସମାପ୍ତ କରିବାର ସମୟ ଆସିଗଲାଣି। ତେବେ ଯିବା ଆଗରୁ ଆମ କାର୍ଯ୍ୟକ୍ରମ ଆପଣମାନଙ୍କୁ କେମିତି ଲାଗୁଛି ଆମକୁ ଚିଠି ଲେଖି ଜଣାଇବାକୁ ଜମାରୁ ଭୁଲିବେ ନାହିଁ। ଆମକୁ ଚିଠି ଲେଖିବା ପାଇଁ ଆମ ଠିକଣାଟି ହେଲା ଯୁବବାଣୀ ବିଭାଗ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ବ୍ରହ୍ମପୁର। ଆମ ପିନ୍କୋଡ଼୍ଟି ହେଲା 7001। ଏହା ଛଡ଼ା ଆପଣମାନେ ଚାହିଁଲେ ଆମକୁ ଆମ ଇମେଲ୍ ଆଡ୍ରେସ୍ ମାଧ୍ୟମରେ ମଧ୍ୟ ନିଜର ମତାମତ ଜଣାଇ ପାରିବେ। ଆମକୁ ଇମେଲ୍ କରିବା ପାଇଁ ଆମ ଇମେଲ୍ ଆଡ୍ରେସ୍ଟି ହେଲା aibrahmapur@gmail.com। ତା ସହ ଆପଣମାନେ ଚାହିଁଲେ ଆମର ଫେସବୁକ୍ ଏବଂ ଇନଷ୍ଟାଗ୍ରାମ ପେଜ୍ ଆକାଶବାଣୀ କେନ୍ଦ୍ର ବ୍ରହ୍ମପୁର ଯାଇ ମଧ୍ୟ କମେଣ୍ଟ ସେକ୍ସନରେ ନିଜର ମତାମତ ଜଣାଇ ପାରିବେ। ଆପଣଙ୍କ ମତାମତ ଆଶାରେ ମୁଁ ରହିଲି। ତାହେଲେ ବନ୍ଧୁ, ଆଜିର ଆଉ ଏକ ସୁନ୍ଦର ସନ୍ଧ୍ୟାରୁ ମୋତେ ଅର୍ଥାତ୍ ଆପଣମାନଙ୍କ ରେଡ଼ିଓ ସାଥୀ ଜ୍ୟୋତିକୁ ବିଦାୟ ଦିଅନ୍ତୁ। ରହୁଛି, ନମସ୍କାର, ଜୟ ଜଗନ୍ନାଥ।

ଏଥର ଶୁଣିବା ଆସନ୍ତାକାଲି ଆମ କେନ୍ଦ୍ରରୁ ପ୍ରସାରିତ ହେଉଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆସନ୍ତାକାଲି ସକାଳ 6:10 ଶୁଣିବେ ଭକ୍ତିତର କାର୍ଯ୍ୟକ୍ରମ ସଙ୍ଗୀତାଞ୍ଜଳି। ଅନୁଚିନ୍ତ ଶୁଣିବେ ସକାଳ 6:35 ଧାରାବାହିକ ଶ୍ରୀମଦ୍ ଭାଗବତ ରଖିଛୁ ସକାଳ 6:40 ଶୁଣିବେ ଆମ ସ୍ୱାସ୍ଥ୍ୟ ସକାଳ 7:10 ଶୁଣିବେ ଆକାଶବାଣୀ କଟକ କେନ୍ଦ୍ରରୁ। ଶିଶୁ ରାଇଜ ଶୁଣିବେ ସକାଳ 7:25 ସକାଳ 8:30 ଶୁଣିବେ କେତୋଟି ପୁରୁଣା ଓଡ଼ିଆ ଚଳଚ୍ଚିତ୍ର ଗୀତ। ସକାଳ 9:00 ରହିଛି ବିଭୁଧ୍ୱାତି କାର୍ଯ୍ୟକ୍ରମ। ଦିନ 10:00 ଶୁଣିବେ ହେଲୋ ସ୍ୱାସ୍ଥ୍ୟ ପାଇଁ କଥାଟିଏ କାର୍ଯ୍ୟକ୍ରମ। ଗୀତାଞ୍ଜଳି କାର୍ଯ୍ୟକ୍ରମ ଶୁଣିବେ ଦିନ 10:30 ମହିଳା ରହିଛି ଦିନ 11:30 ବିବିଧ ଭାରତୀ କାର୍ଯ୍ୟକ୍ରମ ଶୁଣିବେ ମଧ୍ୟାହ୍ନ ଭାରତରେ ରେଲୱେ ଶୁଣିବେ ଆକାଶବାଣୀ ଦିଲ୍ଲୀରୁ। ଆସନ୍ତାକାଲି ଅପରାହ୍ନ 5:00 ଶୁଣିବେ କେତୋଟି ଓଡ଼ିଆ ଭକ୍ତି ଗୀତ। ପରେ ପରେ ଶୁଣିବେ ଯୌବାଣୀ କାର୍ଯ୍ୟକ୍ରମ 5:30 ସନ୍ଧ୍ୟା 6:15 ଶୁଣିବେ ଶ୍ରୀ ରାମଚରିତ ମାନସ। ଦେଶଭକ୍ତି ଶୁଣାଇବୁ ସନ୍ଧ୍ୟା 6:25 ଓଡ଼ିଆ ଆଲବମ୍ ରହିଛି ସନ୍ଧ୍ୟା 6:30 ରାତି 7:00 ପ୍ରସାର କରିବୁ କେତୋଟି ଓଡ଼ିଆ ଚଳଚ୍ଚିତ୍ରର ଗୀତ। କିଶନ ମଣି ଶୁଣିବେ ରାତି 7:30 ରାତି 8:00 ଶୁଣିବେ କେତୋଟି ହିନ୍ଦୀ ଚଳଚ୍ଚିତ୍ର ଗୀତ। କେତୋଟି ଓଡ଼ିଆ ଚଳଚ୍ଚିତ୍ର ଗୀତ ଶୁଣିବେ ରାତି 8:15 ସମାଚାର ଦର୍ପଣ ଶୁଣିବେ ରାତି 8:30 ରେଲିକ୍ରେସନ ଆକାଶବାଣୀ କଟକ କେନ୍ଦ୍ରରୁ। ରାତି 9:00 ରହିଛି ବିବିଧ ଭାରତୀ କାର୍ଯ୍ୟକ୍ରମ।

0: ଆକାଶବାଣୀ ବ୍ରହ୍ମପୁର ସମୟ ବର୍ତ୍ତମାନ ସନ୍ଧ୍ୟା 6:15 ବର୍ତ୍ତମାନ ଶୁଣନ୍ତୁ ସନ୍ଥ ତୁଳସୀଦାସ ରଚିତ ଶ୍ରୀରାମଚରିତ ମାନସର 54 ଭାଗ।
1: एपिसोड 54 5-4।
2: Sai Sudarshan also contributed 81 before missing out on a maiden test 100.

0: ପ୍ରସଙ୍ଗରେ ବୈଠକରେ ବିସ୍ତୃତ ଆଲୋଚନା ହୋଇଛି। ସଂସ୍କାରମୂଳକ ଯାତ୍ରାକୁ ଅଧିକ ଗତିଶୀଳ କରିବା ସହିତ ଜୀବନଧାରଣ ମାନରେ ଉନ୍ନତି ଏବଂ ବ୍ୟବସାୟିକ ସହଜତାକୁ ସୁନିଶ୍ଚିତ କରିବା ନେଇ ସଦସ୍ୟମାନେ ବୈଠକରେ ମତପୋଷଣ କରିଥିଲେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦିନିକିଆ ସମ୍ବଲପୁର ଗସ୍ତ କରି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ସମ୍ବଲପୁର ଫୁଟବଲ ଏକାଡେମୀ ପରିସରରେ 15 କୋଟି ଟଙ୍କା ବ୍ୟୟରେ 3ଟି ପୂର୍ଣ୍ଣାଙ୍ଗ ଅନ୍ତର୍ଜାତୀୟ ଫୁଟବଲ ପଡ଼ିଆ ପ୍ରସ୍ତୁତ କରିବା ପାଇଁ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ସମ୍ବଲପୁର ଫୁଟବଲ ଏକାଡେମୀକୁ ବିଶ୍ୱସ୍ତରୀୟ କରିବା ପାଇଁ ସରକାର ପ୍ରୟାସ ଜାରି ରଖିଛନ୍ତି। ଖେଳାଳିଙ୍କୁ ସେଠାରେ ବିଭିନ୍ନ ଅତ୍ୟାଧୁନିକ ସ୍ତରର ପ୍ରଶିକ୍ଷଣ ପ୍ରଦାନ କରାଯିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଦେଶର କ୍ରୀଡ଼ା ଭିତ୍ତିଭୂମିକୁ ସୁଦୃଢ଼ କରିବା ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
1: ସମ୍ବଲପୁର ଫୁଟବଲ ଏକାଡେମୀକୁ ଆଗାମୀ ଦିନରେ ଏକ ବିଶ୍ୱସ୍ତରୀୟ ଫୁଟବଲ ଏକାଡେମୀ ହିସାବରେ ସେ ସ୍ତରକୁ ନେବା ପାଇଁ ମଧ୍ୟ ସରକାର ସମ୍ବଲପୁର ଫୁଟବଲ ଏକାଡେମୀକୁ ନିଶ୍ଚିତ ଭାବରେ ସାହାଯ୍ୟ ସହଯୋଗ ଦେବେ ଏବଂ ତାଙ୍କୁ ମଧ୍ୟ ସମ୍ପୂର୍ଣ୍ଣ ଭାବରେ ଏଥିରେ ଅଧିକ ସାହସ ଦେବେ ଏବଂ ତାଙ୍କ ସହିତ ଯୋଡ଼ି ହେବେ, ଭାଗିଦାରୀ କରେଇବେ, ଯେଉଁଥିରେ ପାଇଁ ନିଶ୍ଚିତ ଭାବରେ ଏହା କେବଳ ପଶ୍ଚିମ ଓଡ଼ିଶାର ନୁହଁ, ସମ୍ବଲପୁରର ନୁହଁ, ସାରା ଓଡ଼ିଶା ପାଇଁ ଏବଂ ଭାରତ ବର୍ଷ ପାଇଁ ଗୋଟିଏ ଆଦର୍ଶ ଏକାଡେମୀରେ ପରିଣତ ହୋଇପାରିବ।
0: କାର୍ଯ୍ୟକ୍ରମରେ ପଞ୍ଚାୟତରାଜ ମନ୍ତ୍ରୀ ରବି ନାରାୟଣ ନାୟକ, ବିଧାୟକ ଜୟନାରାୟଣ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ। ଭୁବନେଶ୍ୱରଠାରେ ନୀତି ନିର୍ଦ୍ଧାରକ ଶକ୍ତି ବିଶେଷଜ୍ଞଙ୍କୁ ନେଇ ଓଡ଼ିଶାରେ ଜଳବାୟୁ ସହନଶୀଳ ଅଭିବୃଦ୍ଧି ପାଇଁ ଏଗ୍ରି ପିବିର ସମ୍ପ୍ରସାରଣ ଶୀର୍ଷକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରି କହିଛନ୍ତି ଏଗ୍ରି ପିବି ରାଜ୍ୟର ସ୍ୱଚ୍ଛ ଶକ୍ତି ଲକ୍ଷ୍ୟକୁ ଆଗକୁ ବଢ଼ାଇବା ସହିତ ଚାଷୀଙ୍କ ଆୟ ବୃଦ୍ଧି କରିବ। ବିକଶିତ ଓଡ଼ିଶା ଅଧୀନରେ ଏକ ଜଳବାୟୁ ସହନଶୀଳ ଏବଂ ଚାଷୀ କୈନ୍ଦ୍ରିକ ମଡେଲ ସୃଷ୍ଟି ହୋଇପାରିବ ବୋଲି ଶ୍ରୀ ସିଂହଦେଓ କହିଛନ୍ତି। ଏହି ଅବସରରେ ଦୀର୍ଘକାଳୀନ ଶକ୍ତି ଯୋଜନା ପାଇଁ ଓଡ଼ିଶା ରାଜ୍ୟଶକ୍ତି କାର୍ଯ୍ୟ ଯୋଜନା ଓ ସେପା ୱେବ୍ ପ୍ଲାଟଫର୍ମରେ ଶୁଭାରମ୍ଭ କାର୍ଯ୍ୟକ୍ରମ ଗଞ୍ଜାମ ଜିଲ୍ଲାର ସୋନପୁର ଓ ଗୋପାଳପୁରରେ ପବନ ସମ୍ପଦ ଆକଳନ ମାଷ୍ଟ ଉଦ୍ଘାଟିତ ହୋଇଯାଇଛି। କାର୍ଯ୍ୟକ୍ରମର ଶକ୍ତି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ବିଶାଲ କୁମାର ଦେବ ଯୋଗଦେଇ ରାଜ୍ୟର ବଦଳୁଥିବା ଶକ୍ତି ଆବଶ୍ୟକତାକୁ ପୂରଣ କରିବା ପାଇଁ ଅକ୍ଷୟ ଶକ୍ତି ସଂରକ୍ଷଣ ଏବଂ ତଥ୍ୟ ଆଧାରିତ ଯୋଜନାର ସାମଗ୍ରିକ ଆଭିମୁଖ୍ୟ ଉପରେ ଆଲୋଚନା କରିବା ପାଇଁ ଅକ୍ଷୟ ଶକ୍ତି ସଂରକ୍ଷଣ ଏବଂ ତଥ୍ୟ ଆଧାରିତ ଯୋଜନାର ସାମଗ୍ରିକ ଆଭିମୁଖ୍ୟ ଉପରେ ଆଲୋଚନା କରିଥିଲେ।

0: ତାହାକୁ ବ୍ରିଜ୍ ରାଷ୍ଟ୍ର ସମୂହର ପ୍ରତିନିଧିମାନଙ୍କ ସାମ୍ନାରେ ମଧ୍ୟ ଆଲୋକପାତ କରିବାର ଏକ ସୁଯୋଗ ମଧୁ ପ୍ରଦାନ କରିଥିଲା। ପ୍ରତିନିଧିମାନେ କୋଣାର୍କ ସୂର୍ଯ୍ୟ ମନ୍ଦିର ପରିଦର୍ଶନ କରିବା ସହ 700-800 ବର୍ଷ ପୂର୍ବେ ଆମର ପୂର୍ବଜମାନଙ୍କର ଯେଉଁ କଳାକୁଶଳ ତାକୁ ମଧ୍ୟ ସେମାନଙ୍କୁ ଆଶ୍ଚର୍ଯ୍ୟଚକିତ କରିଥିଲା ଏବଂ ତାର ମଧ୍ୟ ଭୟସୀ ପ୍ରଶଂସା କରିଥିଲେ।
1: କେନ୍ଦ୍ରାପଡ଼ା ଜିଲ୍ଲାର ଉପକୂଳବର୍ତ୍ତୀ ଅଞ୍ଚଳରେ ବିଦେଶୀ ନାଗରିକଙ୍କ ଅନୁପ୍ରବେଶକୁ ଦୃଷ୍ଟିରେ ରଖି ଜିଲ୍ଲାର ବିଭିନ୍ନ ସ୍ଥାନରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ପୁଲିସ୍ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆଙ୍କ ନିର୍ଦ୍ଦେଶ ଅନୁଯାୟୀ ଜିଲ୍ଲାର ମହାକାଳପଡ଼ା ରାଜନଗର ବ୍ଲକରେ ଥିବା ତାଳଚୁଆ ତନ୍ତିଆପାଳ ଜମ୍ମୁ ଆଦି ସାମୁଦ୍ରିକ ଥାନା ପକ୍ଷରୁ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ଆରକ୍ଷୀ ଅଧୀକ୍ଷକ ସିଦ୍ଧାର୍ଥ କାଟରିଆ ସମୀକ୍ଷା କରିଛନ୍ତି। ଥାନା ପରିସରରେ ଥିବା ସାମୁଦ୍ରିକ ଜଳପଥରେ 24 ଘଣ୍ଟିଆ ପାଟ୍ରୋଲିଂ ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ସମସ୍ତ ଥାନାକୁ ଅତିରିକ୍ତ ପୁଲିସ୍ କର୍ମଚାରୀ ଯୋଗାଇ ଦିଆଯାଇଛି। କେନ୍ଦୁଝରର ଆରାଧ୍ୟ ଦେବତା ଶ୍ରୀ ଶ୍ରୀ ବଳଦେବଜୀଙ୍କ ପବିତ୍ର ରଥଯାତ୍ରା ସମ୍ପର୍କିତ ଏକ ପ୍ରସ୍ତୁତି ବୈଠକ ଜିଲ୍ଲାପାଳ ବିଶାଲ ସିଂଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଦେବସ୍ଥାନ ପୂର୍ଣ୍ଣିମାଠାରୁ ଆରମ୍ଭ କରି ଜୁଲାଇ 26 ତାରିଖରେ ମହାପ୍ରଭୁଙ୍କ ଶ୍ରୀମନ୍ଦିର ବିଜେ ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟ ଶୃଙ୍ଖଳିତ ଭାବେ କରିବା ପାଇଁ ଜିଲ୍ଲାପାଳ ବିଭାଗୀୟ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି। ବୈଠକରେ ଆରକ୍ଷୀ ଅଧୀକ୍ଷକ ସେବାୟତଙ୍କ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀ ପ୍ରମୁଖ ଯୋଗ ଦେଇଥିଲେ। ରାଜ୍ୟ ସରକାରଙ୍କ 2 ବର୍ଷ ପୂର୍ତ୍ତି ଉପଲକ୍ଷେ ଦେବଗଡ଼ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ସମ୍ପର୍କରେ ଜନସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଆସନ୍ତା 12-20 ତାରିଖ ପର୍ଯ୍ୟନ୍ତ ଜିଲ୍ଲାବ୍ୟାପୀ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯିବ। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ମାତୃ ସ୍ୱାସ୍ଥ୍ୟ ବିଭାଗ ଓ କେନ୍ଦ୍ରାପଡ଼ା ଜିଲ୍ଲା ସ୍ୱାସ୍ଥ୍ୟ ସମିତିର ମିଳିତ ଆନୁକୂଲ୍ୟରେ ମାତୃ ସ୍ୱାସ୍ଥ୍ୟ ସମ୍ପର୍କିତ ଏକ ଆଭାସୀ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଜିଲ୍ଲାର 1536 ଜଣ ଆଶାକର୍ମୀ 2147 ଜଣ ଅଙ୍ଗନୱାଡ଼ି କର୍ମୀଙ୍କ ସମେତ ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ସ୍ୱାସ୍ଥ୍ୟକର୍ମୀ 4000 ଉର୍ଦ୍ଧ କ୍ଷେତ୍ର କର୍ମଚାରୀ ଅଂଶଗ୍ରହଣ କରିଥିଲେ। ଦେବଗଡ଼ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁସୂଚିତ ଜାତି ଓ ଜନଜାତି ଲୋକଙ୍କ ପାଇଁ ଜିଲ୍ଲାସ୍ତରୀୟ ସତର୍କତା ଓ ଅତ୍ୟାଚାର ନିବାରଣ POOA ଆଇନ 1999 ସମ୍ପର୍କରେ ବୈଠକ ଅନୁଷ୍ଠିତ ହୋଇଯାଇଛି। ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟ ଖେଳପଡ଼ିଆ

ଅଧିକ ଉପଯୋଗୀ ସାବ୍ୟସ୍ତ ହୋଇପାରିଛି। ନୀତିଗତ ତଥା ସଂସ୍କାରମୂଳକ ପଦକ୍ଷେପ ଯୋଗୁଁ ସାର୍ବଜନୀନ କ୍ଷେତ୍ରରେ ନିବେଶ ବୃଦ୍ଧି ପାଉଛି, ଫଳରେ କୃଷି ଏବଂ ଆନୁଷଙ୍ଗିକ କ୍ଷେତ୍ରଗୁଡ଼ିକ ବିସ୍ତାର ଲାଭ କରିପାରିଛି। ଲକ୍ଷ୍ୟଭିତ୍ତିକ କାର୍ଯ୍ୟକ୍ରମ କୃଷି ଉତ୍ପାଦ ବୃଦ୍ଧି, ଉତ୍ପାଦକତାରେ ଉନ୍ନତି ଏବଂ ଗ୍ରାମୀଣ ଅର୍ଥନୀତିକୁ ସୁଦୃଢ଼ କରିବାରେ ସହାୟକ ହେଉଛି। କୃଷି ଏବଂ କୃଷକ କଲ୍ୟାଣ ବିଭାଗ ପାଇଁ ଗତ 2013-14 ଆର୍ଥିକ ବର୍ଷରେ ବଜେଟ୍ ଆବଣ୍ଟନ 27,663 କୋଟି ଟଙ୍କା ହୋଇଥିବା ବେଳେ ଚଳିତ ଆର୍ଥିକ ବର୍ଷରେ ଏହା 1,40,528 କୋଟି ଟଙ୍କାରୁ ଅଧିକ ହୋଇଛି। କୃଷି କ୍ଷେତ୍ର ପାଇଁ ନିରନ୍ତର ସଂସ୍କାରମୂଳକ ପଦକ୍ଷେପ ଏବଂ ନିବେଶକୁ ଏହା ପ୍ରତିଫଳନ କରୁଛି। ଦେଶର ମୋଟ ଖାଦ୍ୟଶସ୍ୟ ଉତ୍ପାଦନ 2013-14 ଆର୍ଥିକ ବର୍ଷରେ 265.05 ନିୟୁତ ଟନ୍ ଥିବାବେଳେ 2024-25 ଆର୍ଥିକ ବର୍ଷରେ ଏହା 357 ନିୟୁତ ଟନ୍କୁ ବୃଦ୍ଧି ପାଇଥିଲା। ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା ଓ ପୁଷ୍ଟିସାର ମିଶନର ସହଯୋଗରେ ଏହି ସଫଳତା ହାସଲ ହୋଇପାରିଛି। ଚାଉଳ, ଗହମ, ମକା, ଡାଲିଜାତୀୟ ଫସଲ ଏବଂ ଅନ୍ୟାନ୍ୟ ଶସ୍ୟର ମଧ୍ୟ ଉତ୍ପାଦ କ୍ରମାଗତ ବୃଦ୍ଧି ପାଉଛି। ମିଶନ ଅଧୀନରେ ଉନ୍ନତ ବିହନ, ଆଧୁନିକ କୃଷି ପଦ୍ଧତି ଏବଂ ପ୍ରଯୁକ୍ତି ବିଦ୍ୟାର ଉପଯୋଗ ଉପରେ ଗୁରୁତ୍ୱ ପ୍ରଦାନ କରାଯାଉଛି। ଉତ୍ପାଦନ ବୃଦ୍ଧିକୁ ଅବଲୋକନ କଲେ ତୈଳବୀଜ କ୍ଷେତ୍ରରେ ମଧ୍ୟ ଆତ୍ମନିର୍ଭରଶୀଳତା ପ୍ରତୀୟମାନ ହେଉଛି। 2024-25 ଆର୍ଥିକ ବର୍ଷରେ ତୈଳବୀଜ ଉତ୍ପାଦନ ସବୁଠୁ ଅଧିକ ପାଖାପାଖି 43 ମେଟ୍ରିକ୍ ଟନ୍ ହୋଇଥିଲା। ଖାଇବା ତେଲ ଆମଦାନୀ ନିର୍ଭରଶୀଳତା ମଧ୍ୟ ଇତିମଧ୍ୟରେ ହ୍ରାସ ପାଇଛି। ଦେଶରେ ତୈଳବୀଜ ଚାଷ ଜମି ପରିମାଣ ପୂର୍ବାପେକ୍ଷା 18% ଅଧିକ ହୋଇଛି। ଉତ୍ପାଦନ କ୍ଷମତା 55% ବୃଦ୍ଧି ପାଇଥିବା ବେଳେ ଉତ୍ପାଦକତା ପ୍ରାୟ 31% ଅଧିକ ହୋଇଛି। ଉଦ୍ୟାନ କୃଷି କ୍ଷେତ୍ର ମଧ୍ୟ କୃଷି ଅଭିବୃଦ୍ଧିରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛି। ଉଦ୍ୟାନ କୃଷି କ୍ଷେତ୍ରର ଉତ୍ପାଦ ମୋଟ ମୂଲ୍ୟ ଉତ୍ପାଦନର ପ୍ରାୟ 37% ପହଞ୍ଚିଛି। ଉନ୍ନତ କୃଷି ପଦ୍ଧତି ଏବଂ ବଜାର ଚାହିଦା ଯୋଗୁଁ ଏହା ସମ୍ଭବ ହୋଇପାରିଛି। ଦେଶର କୃଷିନୀତିକୁ ଗତ 12 ବର୍ଷ ମଧ୍ୟରେ ଅଧିକ ସୁଦୃଢ଼ କରାଯାଇପାରିଛି। ମୃତ୍ତିକା ସ୍ୱାସ୍ଥ୍ୟ, ବଜାର କ୍ଷେତ୍ରରେ ରହିଥିବା ଆହ୍ୱାନର ମୁକାବିଲା, ଭିତ୍ତିଭୂମିରେ ବିସ୍ତାର ଉପରେ ଧ୍ୟାନ କେନ୍ଦ୍ରୀଭୂତ କରାଯାଇଛି। ଶୃଙ୍ଖଳାଗତ ପରିବର୍ତ୍ତନ ସହ ସମନ୍ୱିତ ଏବଂ ଚାଷୀ କେନ୍ଦ୍ରିକ କୃଷି ଢାଞ୍ଚାକୁ ଏହି ପଦକ୍ଷେପ ଏକ ବ୍ୟାପକ ଆକାର ପ୍ରଦାନ କରିଛି। ପ୍ରଧାନମନ୍ତ୍ରୀ କୃଷି ସିଞ୍ଚନ

ଉପରେ ଧ୍ୟାନ କେନ୍ଦ୍ରୀଭୂତ କରାଯାଇଛି। ଶୃଙ୍ଖଳାଗତ ପରିବର୍ତ୍ତନ ସହ ସମନ୍ୱିତ ଏବଂ ଚାଷୀକେନ୍ଦ୍ରିକ କୃଷି ଢାଞ୍ଚାକୁ ଏହି ପଦକ୍ଷେପ ଏକ ବ୍ୟାପକ ଆକାର ପ୍ରଦାନ କରିଛି। ପ୍ରଧାନମନ୍ତ୍ରୀ କୃଷି ସିଞ୍ଚନ କେନ୍ଦ୍ରିକ କୃଷି ଢାଞ୍ଚାକୁ ଏହି ପଦକ୍ଷେପ ଏକ ବ୍ୟାପକ ଆକାର ପ୍ରଦାନ କରିଛି। ପ୍ରଧାନମନ୍ତ୍ରୀ କୃଷି ସିଞ୍ଚନ

0: ସାଧ୍ୟ ହୋଇପାରୁଛି। ନବୀକରଣୀୟ ଶକ୍ତି କୃଷି ବିକାଶର ଏକ ମାଧ୍ୟମ ପାଲଟିଛି। ପିଏମ୍ କୁସୁମ ଯୋଜନା ଚାଷ କ୍ଷେତ୍ରରେ ସୌରଶକ୍ତି ବ୍ୟବହାରକୁ ପ୍ରୋତ୍ସାହନ ପ୍ରଦାନ କରୁଛି, ଫଳରେ ଜଳସେଚନ ଅଧିକ ବ୍ୟବସ୍ଥିତ ହେବା ସହ ଉତ୍ପାଦିତ ବିଦ୍ୟୁତ୍ ବିକ୍ରି ମାଧ୍ୟମରେ ଚାଷୀଙ୍କ ଆୟ ବୃଦ୍ଧି ପାଉଛି। ଏଭଳି ବିଭିନ୍ନ ପଦକ୍ଷେପ ଚାଷୀଙ୍କୁ ସଶକ୍ତ କରିବା ସହିତ ଦେଶରେ ନିରନ୍ତର ସମାବେଶୀ ଏବଂ ସ୍ଥାୟୀ କୃଷିକ୍ଷେତ୍ରର ମୂଳଦୁଆକୁ ସୁଦୃଢ଼ କରିପାରିଛି।
1: ଆଜିର ପ୍ରସଙ୍ଗରେ ଶୁଣୁଥିଲେ ଆଲୋଚନା ସଶକ୍ତ ଅନ୍ନଦାତା ସମୃଦ୍ଧ ଭାରତ ଆକାଶବାଣୀ କଟକ।
0: ସନ୍ଧ୍ୟା ସାତଟାର ମୁଖ୍ୟ ସମ୍ବାଦ
2: ଆକାଶବାଣୀ ବ୍ରହ୍ମପୁର ଶ୍ରୋତାନ୍ତ ବର୍ତ୍ତମାନ ଶୁଣନ୍ତୁ କେତୋଟି ଓଡ଼ିଆ ଚଳଚ୍ଚିତ୍ର ଗୀତ। ପ୍ରଥମେ ଶୁଣନ୍ତୁ ବ୍ୟଭିଚାର ଚଳଚ୍ଚିତ୍ରରୁ ଗାଇଛନ୍ତି ଶିପ୍ରା ବୋଷ।

0: ରାଷ୍ଟ୍ର ନିର୍ମାଣ କ୍ଷେତ୍ରରେ ଆକାଂକ୍ଷା ଚିନ୍ତାଧାରା ଏବଂ ଭାବନାକୁ ବାଣ୍ଟିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୁବବର୍ଗଙ୍କୁ ପ୍ରୋହାହନ ପ୍ରଦାନ କରିଆସୁଛନ୍ତି। ଦେଶ ଜନସଂଖ୍ୟାର 65% 35 ବର୍ଷରୁ କମ୍ ବୟସ୍କ ଯୁବକ ଅଟନ୍ତି। ଭାରତକୁ ବିଶ୍ୱସ୍ତରରେ ଏହା ଏକ ବୃହତ୍ ଯୁବରାଷ୍ଟ୍ର ଭାବେ ମାନ୍ୟତା ପ୍ରଦାନ କରୁଛି। ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ କେନ୍ଦ୍ର ସରକାର ଯୁବପିଢ଼ିଙ୍କ ଦକ୍ଷତା ଏବଂ ସମ୍ଭାବନାକୁ ପାଥେୟ କରି ରାଷ୍ଟ୍ର ନିର୍ମାଣ ତଥା ବିକଶିତ ଭାରତ ଗଠନ ଲକ୍ଷ୍ୟରେ ନିରନ୍ତର କାର୍ଯ୍ୟ କରୁଛନ୍ତି ବୋଲି ମନ୍ତ୍ରୀ ଡକ୍ଟର ମାଣ୍ଡବ୍ୟ କହିଛନ୍ତି।
1: देश का 65 पॉपुलेशन बिलो 35 है, यानी कि देश युवा देश है। ये देश की युवा की शक्ति को विकसित भारत के राह पर ले जाने के लिए संयोजने का काम नरेंद्र मोदी जी ने करा है।
0: ଦେଶରେ ଷ୍ଟାର୍ଟଅପ୍ ଇକୋସିଷ୍ଟମ୍ ଉପରେ ଆଲୋକପାତ କରି ଡକ୍ଟର ମାଣ୍ଡବ୍ୟ କହିଛନ୍ତି, ନବସୃଜନ ମେକ୍ ଇନ୍ ଇଣ୍ଡିଆ ପଦକ୍ଷେପ ଆତ୍ମନିର୍ଭର ଭାରତ ଅଭିଯାନକୁ ପ୍ରୋହାହନ ପ୍ରଦାନ କରୁଛି। ଏହାଦ୍ୱାରା ଯୁବ ଉଦ୍ଭାବକଙ୍କ ପାଇଁ ବ୍ୟାପକ ସୁଯୋଗ ସୃଷ୍ଟି ହୋଇଛି। କ୍ରୀଡ଼ା କ୍ଷେତ୍ରରେ ସଂସ୍କାର ସମ୍ପର୍କରେ ଉଲ୍ଲେଖ କରି ଡକ୍ଟର ମାଣ୍ଡବ୍ୟ କହିଛନ୍ତି, ସ୍ୱଚ୍ଛ ଏବଂ ଯୋଗ୍ୟତା ଆଧାରିତ ଚୟନ ବ୍ୟବସ୍ଥା ପ୍ରତିଭାବାନ ଖେଳାଳିଙ୍କୁ ଆନ୍ତର୍ଜାତିକ ପ୍ରତିଯୋଗିତାଗୁଡ଼ିକରେ ଦେଶକୁ ପ୍ରତିନିଧିତ୍ୱ କରିବାରେ ସୁଯୋଗ ପ୍ରଦାନ କରୁଛି। ଆନ୍ଧ୍ରପ୍ରଦେଶର ଗୁଣ୍ଡୁର ଜିଲ୍ଲାର ନାରକୋଡୁରୁ ଗ୍ରାମ ସମୃଦ୍ଧି କେନ୍ଦ୍ରକୁ ଯୋଗାଯୋଗ ଓ ଗ୍ରାମୀଣ ବିକାଶ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ପେଣାସାନୀ ଚନ୍ଦ୍ରଶେଖର ଆଜି ଉଦ୍ଘାଟନ କରିଛନ୍ତି। ଗ୍ରାମୀଣ ଡିଜିଟାଲ୍ ପରିବର୍ତ୍ତନ କ୍ଷେତ୍ରରେ ଏହା ହେଉଛି ଏକ ପ୍ରମୁଖ ପଦକ୍ଷେପ। ଭାରତ ନେଟ୍ ଉଦ୍ୟମୀ ପଦକ୍ଷେପ ଅଧୀନରେ ଏହି କେନ୍ଦ୍ର ପ୍ରତିଷ୍ଠା କରାଯାଇଛି। ସମନ୍ୱିତ ଗ୍ରାମୀଣ ବିକାଶ ମଡେଲ୍ ପ୍ରସ୍ତୁତ କରିବାରେ ନାରକୋଡୁ ଭାରତର ତୃତୀୟ ଏବଂ ତେଲୁଗୁ ଭାଷାଭାଷୀ ରାଜ୍ୟଗୁଡ଼ିକ ମଧ୍ୟରେ ପ୍ରଥମ ଗ୍ରାମ ହୋଇଛି। ଏହି କେନ୍ଦ୍ର ଅଧୀନରେ ସ୍ୱାସ୍ଥ୍ୟ ପରୀକ୍ଷା, ଟେଲିମେଡିସିନ୍, ମୃତ୍ତିକା ପରୀକ୍ଷା, ଦକ୍ଷତା ବିକାଶ କାର୍ଯ୍ୟକ୍ରମ, ହାଇସ୍ପିଡ୍ ଇଣ୍ଟରନେଟ୍ ଏବଂ ଆଗଣା ୱାଇଫାଇ ଭଳି 11 ଅତ୍ୟାବଶ୍ୟକ ସେବା କ୍ଷେତ୍ର ସମନ୍ୱିତ ଭାବେ କାର୍ଯ୍ୟ କରିପାରିବ। 1,16,00,000 ବ୍ୟୟରେ ଏହି କେନ୍ଦ୍ର ନିର୍ମାଣ କରାଯାଇଛି। ସ୍ଥାନୀୟ ଗ୍ରାମବାସୀଙ୍କ ପାଖରେ ପ୍ରମୁଖ ସେବା ଏବଂ ସୁଯୋଗଗୁଡ଼ିକ ପହଞ୍ଚାଇବାରେ ଏହି ସମୃଦ୍ଧି କେନ୍ଦ୍ର ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିବ। ପଞ୍ଜାବ ଫିରୋଜପୁର ଜିଲ୍ଲାରେ ସଡ଼କ ଦୁର୍ଘଟଣାରେ ମୃତାହତଙ୍କ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି ମୃତକଙ୍କ ପରିବାରବର୍ଗଙ୍କ ପ୍ରତି ସମବେଦନା

ରାଜୀବ କୁମାର ଯାଦବଙ୍କ ସ୍ଥାନରେ ଶ୍ରେୟସ ଆୟରଙ୍କୁ ଦଳର ଅଧିନାୟକ ଭାବେ ମନୋନୀତ କରାଯାଇଛି। ତିଲକ ବର୍ମା ଉପ ଅଧିନାୟକ ହୋଇଛନ୍ତି। ପ୍ରଥମ ଥର ପାଇଁ ଦଳରେ ବୈଭବ ସୂର୍ଯ୍ୟବଂଶୀଙ୍କୁ ସାମିଲ କରାଯାଇଛି। ଚଳିତ ଆଇପିଏଲ୍ ସିରିଜ୍ରେ ସୂର୍ଯ୍ୟବଂଶୀଙ୍କ ଚମତ୍କାର ପ୍ରଦର୍ଶନ ଆଧାରରେ ତାଙ୍କୁ ଦଳରେ ସାମିଲ କରାଯାଇଥିବା ବୋର୍ଡ ପକ୍ଷରୁ କୁହାଯାଇଛି। ଦଳରେ ଦ୍ରୁତ ବୋଲର ପ୍ରିନ୍ସ ଯାଦବଙ୍କୁ ମଧ୍ୟ ସାମିଲ କରାଯାଇଛି। ମୁମ୍ବାଇର ବିସିସିଆଇ ମୁଖ୍ୟାଳୟରେ ଏ ସମ୍ପର୍କିତ ଘୋଷଣା କରାଯାଇଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣିଥରେ। ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅର୍ଥନୈତିକ ପରାମର୍ଶଦାତା ପରିଷଦ ବୈଠକ ଅନୁଷ୍ଠିତ। ଅର୍ଥନୈତିକ ରୂପାନ୍ତରଣ ଏବଂ ଦୀର୍ଘକାଳୀନ ବିକାଶ ଯାତ୍ରାକୁ ପ୍ରାଥମିକତା ପ୍ରଦାନ। ଯୁବବର୍ଗ ଦେଶର ସବୁଠାରୁ ବଡ଼ ଶକ୍ତି ଏବଂ ବିକଶିତ ଭାରତ ସ୍ୱପ୍ନ ସାକାର କରିବାରେ ସେମାନେ ପ୍ରମୁଖ ଭୂମିକା ଗ୍ରହଣ କରିବେ ବୋଲି କହିଲେ ଯୁବ ବ୍ୟାପାର ଓ କ୍ରୀଡ଼ାମନ୍ତ୍ରୀ। ବଜାରରେ ଅଧିକ ସ୍ୱଚ୍ଛତା ଏବଂ ସମାନତା ଆଣିବା ଲକ୍ଷ୍ୟ ନେଇ ପ୍ରଚଳନ କରାଗଲା ଖାଇବା ତେଲ ପାଇଁ ମାନକ ପ୍ୟାକ୍ ଆକାର ଏବଂ 18 ବର୍ଷରୁ କମ୍ ପୁରୁଷ ବର୍ଗ ହକି ଏସିଆ କପ୍ 2026 ଟାଇଟଲ୍ ହାସଲ କଲା ଭାରତ। ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ। ସମ୍ବାଦ ଶେଷ।

ନିଶାରେ ମସଗୁଲେଇ ମେଞ୍ଚା ମେଞ୍ଚା ଦୁଃଖକୁ ଟାଣି ଆଣିଛୁ। ଦିନକୁ ଦିନ ବଢି ଚାଲିଛି ସାମାଜିକ ସମସ୍ୟା, ଆଉ ତା ସହିତ ପ୍ରକୃତି ହରେଇ ଚାଲିଛି ତାର ଭାରସାମ୍ୟ। ହୁ ହୁ ହେଇ ବଢି ଚାଲିଛି ଜନସଂଖ୍ୟା, ଗାଡି ମଟର, କଳକାରଖାନା, ଖଣି ଖାଦାନ, ରାସ୍ତା ଘାଟ, ଧୂଳି ଆଉ ଧୂଆଁ ଭିତରେ ଅଣ ନିଶ୍ୱାସୀ ହେଇଯାଉଛି ମଣିଷ, ଆଉ ତା ସହିତ ପ୍ରଦୂଷଣର ମାଜାଲରେ କଳୁଷିତ ହେବାରେ ଲାଗିଛି ଆମ ପରିବେଶ। ନିଜ ହାତରେ ନିଜେ ଉଜାଡି ଦେଉଛି ନିଜର ବର୍ତ୍ତମାନ ଆଉ ଭବିଷ୍ୟତକୁ। ଏତେ ଉପଲବ୍ଧି ପରେ ମଧ୍ୟ ସଚେତନ ହେଉନି ଏ ମଣିଷ, ଉନ୍ନତି ପ୍ରଗତି ନାଁରେ ବିପତ୍ତିକୁ ଟାଣି ଆଣୁଛି। ବୃକ୍ଷ ହିଁ ଜୀବନ, ଏ କଥାକୁ ପାଶୁରି ଦେଉଛି କେମିତି? ନା ସବୁକିଛି ଜାଣି ମଧ୍ୟ ଅଜଣାରେ ଅଭିନୟ କରି ଚାଲିଛି। ଶ୍ରୋତା ବନ୍ଧୁ, ଏବେ ବି ସମୟ ଅଛି, ଆସନ୍ତୁ ନିଜ ମାନସିକତାରେ ପରିବର୍ତ୍ତନ ଆଣିବା। ପ୍ରଚୁର ପରିମାଣରେ ବୃକ୍ଷ ରୋପଣ କରି ତାର ଯତ୍ନ ନେଇ ତାକୁ ଦ୍ରୁମରେ ପରିଣତ କରିବା, ଆଉ ସବୁଜିମାମୟ ପରିବେଶ ସୃଷ୍ଟି କରିବା। ଆଧୁନିକତାର ଚାକଚକ ଆଉ ମିଛ ପାରିବା ପଣିଆରୁ ବାହାରି ଆସି ଆମକୁ ବଞ୍ଚିବାକୁ ପଡିବ ପୂର୍ବ ପରି। ଆମରି ହାତରେ ଆମେ ପୁଣି ଥରେ ସଜେଇବା ଆମର ପରିବେଶକୁ। ସାମାଜିକ ବନୀକରଣ କାର୍ଯ୍ୟକ୍ରମ ଜରିଆରେ ପୃଥିବୀକୁ ସବୁଜିମାରେ ସଜେଇ ଦବା ଆମେ। ପିଲାଟିଏ ଗଛଟିଏ ଏଇ ମନ୍ତ୍ରରେ ଅଭିମନ୍ତ୍ରିତ ହେଇ ଆଗେଇ ଚାଲିବା ଆଗକୁ ଆଗକୁ। ସହରାଞ୍ଚଳ ବନୀକରଣ କାର୍ଯ୍ୟକ୍ରମକୁ ଯଥେଷ୍ଟ ପରିମାଣରେ ଗୁରୁତ୍ୱ ଦେବା ଆମେ ମାନେ। ଲୋକଙ୍କ ପ୍ରତ୍ୟକ୍ଷ ଓ ପରୋକ୍ଷ ତତ୍ତ୍ୱାବଧାନରେ ସହରାଞ୍ଚଳ ବନୀକରଣ କାର୍ଯ୍ୟକ୍ରମ

0: ନିର୍ଗତ ହେଉଛି, ଯୋଉ କାର୍ବନ କନଷ୍ଟିଚ୍ୟୁସନ୍ସ ଯୋଉ କହୁଛୁ ଆମେ, କାର୍ବନ ଉପାଦାନ ରାସାୟନିକ ପଦାର୍ଥ ଯୋଉ ବାୟୁମଣ୍ଡଳକୁ ଯାଉଛି, ଗ୍ରୀନ ହାଉସ୍ ଗ୍ୟାସ୍ ବୋଲି କହନ୍ତି, ସେ ଗୋଟେ ସୃଷ୍ଟି କରୁଛି ପୃଥିବୀ ଉପରେ ଗୋଟେ ଆବରଣ ଟାଇପ୍ର, ଯୋଉଟାକି ସୂର୍ଯ୍ୟର ଯୋଉ ତାପମାତ୍ରାଟା ଆମର ସୂର୍ଯ୍ୟ ରଶ୍ମିରୁ ଆସିକିରି ଆମ ପୃଥିବୀରେ ପଡ଼ିକି ଯୋଉ ତାପମାତ୍ରା ଚାଲିଯିବା କଥା, ସିଏ ଆଉ ଯାଇପାରୁନି, ସେ ବ୍ଲାଙ୍କେଟ୍ ଭିତରେ ରହିଲା ଭଳି, କମ୍ବଳ ଭିତରେ ରହିଲା ଭଳି ଆମ ଭିତରେ ହିଁ ରହୁଛି, ଆଉ ଆମେ ସେଇଟାକୁ ଅନୁଭବ କରୁଛେ। ତାହାଦ୍ୱାରା କ'ଣ ହେଉଛି, ବିଭିନ୍ନ ପ୍ରକାର ସାମୁଦ୍ରିକ ସ୍ରୋତରେ ଚେଞ୍ଜ ଆସୁଛି, ଯୋଉ ମୌସୁମୀ ବାୟୁ ରହିଲା, ବିଭିନ୍ନ ପ୍ରକାରର ବାୟୁମଣ୍ଡଳରେ ଯୋଉ ସ୍ରୋତ ରହିଲା ସେଗୁଡ଼ିକ ଚେଞ୍ଜ ଆସୁଛି, ଏଇସବୁ ଚେଞ୍ଜ ଦ୍ୱାରା ଆମର ପାଣିପାଗର ପରିବର୍ତ୍ତନଟା ହେଉଛି। ଯଦି ଆମର ଏଇ ଯୋଉ କାର୍ବନ କମ୍ପୋନେଣ୍ଟଟା କମିଯାଆନ୍ତା, କାର୍ବନ ଡାଇଅକ୍ସାଇଡ୍ଟା କମିଯାଆନ୍ତା ଆମର ଯୋଉ କନଷ୍ଟିଚ୍ୟୁଏନ୍ସିଟା, ତାହେଲେ ଆମର ଏଇଟା ସମାଧାନ ହୁଅନ୍ତା। ତେଣୁ ଗଛ ହିଁ ଗୋଟେ ମାଧ୍ୟମ ଯିଏକି କାର୍ବନ ଡାଇଅକ୍ସାଇଡ୍କୁ ନିଜେ ଶୋଷଣ କରିବେ ଆମର ବାୟୁମଣ୍ଡଳ। ତେଣୁ ବୈଜ୍ଞାନିକମାନଙ୍କର ମତ ରହିଛି ଯେ ଗଛ ଲଗେଇବା ତ ଏମିତି ଗୋଟେ ଦୁଇଟା ଗଛ ନୁହଁ, ଆମେ ଏମିତି ଜଙ୍ଗଲ ସୃଷ୍ଟି କରିବା ତାଦ୍ୱାରା କି ପୃଥିବୀର ଏଇ ଯୋଉ ପ୍ରକାରର ଉଷ୍ଣତା ବଢୁଛି କିମ୍ବା କାର୍ବନ ଡାଇଅକ୍ସାଇଡ୍ ଯୋଉ ମାତ୍ରା ବଢି ଚାଲିଛି ତାକୁ ସେ ଶୋଷଣ କରିପାରିବ, ଆଉ ତାଦ୍ୱାରା ଆମକୁ କିଛି ସମାଧାନ ମିଳିଯିବ।
1: ଆଜ୍ଞା ସାର, ଏଇଠି ମନକୁ ଗୋଟେ ପ୍ରଶ୍ନ ଆସୁଛି, ଘଞ୍ଚ ଜଙ୍ଗଲ ସୃଷ୍ଟି କରିବା ପରିବର୍ତ୍ତେ ସହରାଞ୍ଚଳରେ ବନୀକରଣ କରିବା ପାଇଁ ରାଜ୍ୟ ସରକାର ବା ବନ ବିଭାଗ, ଏଇଟା କିଏ ଚାହିଁଲେ?
0: ଦେଖନ୍ତୁ, ବର୍ତ୍ତମାନ ସହରାଞ୍ଚଳରେ କଣ ହଉଛି, ସହରାଞ୍ଚଳରେ

0: ପ୍ରାକୃତିକ ଜଙ୍ଗଲ ବି ରହିଛି ବିଭିନ୍ନ ସହର ପାଖାପାଖି, ସେଗୁଡ଼ିକ ଯଦି ଆମେ ତାର ଘନତ୍ୱ ବଢ଼େଇବା ଆଉ ତାକୁ ଯଦି ଆମେ ଗୋଟେ ପରିପୃଷ୍ଟ ଭାବରେ ଜଙ୍ଗଲ ହିସାବରେ ତାକୁ ଆମେ ବଢ଼େଇବା, ତାହେଲେ ଏଇ ଯୋଉ ତାପମାତ୍ରା ବୃଦ୍ଧିଟାକୁ ରୋକିପାରିବା।
1: ଆଜ୍ଞା ସାର୍, ସେ ଯୋଉ କହିଲେ ସହରାଞ୍ଚଳରେ ବନୀକରଣ ଯୋଉ ହଉଛି, ଯୋଉ ଆନନ୍ଦବନ ଭୁବନେଶ୍ୱର ସୃଷ୍ଟି ହେଇଛି, ସେସବୁ କୋଉ କୋଉ ପ୍ରକାର ଗଛ ଆମେ ଲଗେଇ ପାରିବା ନା ସବୁ ପ୍ରକାର ଗଛ
0: ସେଥିରେ ଆମର ନିଜ ଅଞ୍ଚଳର ଗଛ ସେଇଗୁଡ଼ିକ ହିଁ ଲଗା ହେଇଛି, ସେଗୁଡ଼ିକ ହିଁ ଆମେ ଲଗଉଛୁ। ମାନେ କାହିଁକି ନା ଅନ୍ୟ କିଛି ବାହାର ଗଛ ଆଣିକି ଲଗେଇଲେ ତାର କିଛି ମହତ୍ଵ ରହୁନି, କାହିଁକି ପକ୍ଷୀଟିଏ ବସିବନି, ଆମର ଗୁଣ୍ଡୁଚି ମୂଷାଟିଏ ଚଢ଼ିବନି, ଲାଭ କଣ ସେମିତି
1: ଅଛି।
0: ତେଣୁ ଆମର କୋଳି ଜାତୀୟ ଗଛ, ଫଳ ଜାତୀୟ ଗଛ, ବିଭିନ୍ନ ଫୁଲ ହେଲେ ପ୍ରଜାପତି ବୁଲିବେ, ଏଇ ଯୋଉ ପ୍ରକାର ଗୋଟେ ଇକୋସିଷ୍ଟମ କ୍ରିଏଟ୍ ହବ, ତା ଦ୍ଵାରା ଜୀବ ଆଉ ଉଦ୍ଭିଦ ଭିତରେ ଯୋଉ ସମ୍ପର୍କ ରହିଛି ସେଇଟା ଯଦି ଗଢି ଉଠିବ, ତାହା ଆଉ ଗୋଟେ ପ୍ରକାରର ଆମକୁ ଆନନ୍ଦ ଦିଏ, ଆଉ ସେଇଟା ନିହାତି ଦରକାର ସହରାଞ୍ଚଳ ଲୋକମାନଙ୍କର ମାନସିକ ଯୋଉ ଟକ୍ସିକ କହନ୍ତି ଆଜିକାଲି କହୁଛନ୍ତି ଯେ ଟକ୍ସିକ ରିଲିଜ ସେଣ୍ଟର, ସେଗୁଡ଼ାକ ମାନେ ଆପଣ ଗଲା ମାନେ ସେଠି ଆପଣଙ୍କୁ ଷ୍ଟ୍ରେସ୍ ଆପଣଙ୍କର ଦୂରେଇଯିବ, ଆପଣଙ୍କର ଟକ୍ସିକ ଏଫେକ୍ଟ ଦୂରେଇଯିବ, ଆଜିକାଲିର ଜେନେରେସନ କହନ୍ତି ଡିଟକ୍ସ ଡିଟକ୍ସ ଏରିଆ ଗୁଡାକ, ତେଣୁ ସେଇ ପ୍ରଭାବ ଗୁଡାକ ଆମେ କ୍ରିଏଟ୍ କରିବାକୁ ବି ପଡିବ।
1: ସାର୍ ସତ କଥା, ଆମେ ଏସିରୁ ବାହାରିକି ଯଦି ଗୋଟେ ସବୁ ଜିମା ଭରା ପରିବେଶରେ କିଛି ସମୟ ବସିଯିବା, ସେତେବେଳେ ନିଜକୁ ଗୋଟେ ଆନନ୍ଦ ଲାଗିଥାଏ, ଭାରି ଭଲ ଲାଗିଥାଏ। ଆଉ ସେଥିପାଇଁ ଆମେ ଯଦି ଚାହିଁବା ବି ସହରାଞ୍ଚଳରେ ସାଧାରଣତଃ ବର୍ତ୍ତମାନ ବସବାସ ଅଧିକ ସଂଖ୍ୟାରେ ଲୋକମାନେ କରୁଛନ୍ତି, ତେଣୁ ସେମାନେ ଯଦି ସଚେତନ ହେବେ ଆଉ ସଜାଗ ହେବେ ଆଉ ତାଙ୍କ ଘର ପାଖାପାଖି କି ଖାଲି ଜାଗା ମାନଙ୍କରେ ଯଦି ବୃକ୍ଷରୋପଣ କରିବେ, ବୋଧ ହୁଏ ଆପଣ ଯୋଉ ସମସ୍ୟା କହୁଛନ୍ତି କିଛି ମାତ୍ରାରେ ଦୁର୍ବୃତ୍ତ ହେଇପାରିବ। ତାହେଲେ ଏଇଠି ଗୋଟେ କଥା କୁହନ୍ତୁ, ସହରାଞ୍ଚଳ ବନୀକରଣ କାର୍ଯ୍ୟକ୍ରମ ବନ ବିଭାଗ କରୁଛି ନା ଅନ୍ୟ କେଉଁମାନେ ସହଯୋଗର ହାତ ବଢ଼ଉଛନ୍ତି?
0: ନାଇଁ, ଆମେ ବନ ବିଭାଗ ହିଁ କରୁଛୁ ବର୍ତ୍ତମାନ, ବନ ବିଭାଗର ବିଭିନ୍ନ ସରକାରୀ କାର୍ଯ୍ୟକ୍ରମ ସ୍ତରରେ ଏଗୁଡ଼ିକ କରାଯାଉଛି, କିନ୍ତୁ ଲୋକମାନଙ୍କୁ ବି ଆମେ ଚାରା ବଣ୍ଟନ କରୁଛୁ। ଜୁଲାଇ 1 ତାରିଖଠୁ
1: ବନ
0: ମହୋତ୍ସବ ଯୋଉ ହୁଏ, ଆମେ ଚାରା ବଣ୍ଟନ କରୁ, ଜଣଙ୍କୁ 10ଟି ଚାରା ଦଉ ଟଙ୍କାଟେ ଲେଖା ନେଇକି, ତ ସେମାନେ ବି ନିଜ ଘର ବାଡ଼ିପଟେ ହେଲା, ନିଜ ଘର ଆଗରେ ହେଲା, ନିଜ ଘର ସାଇଡ୍ରେ ହେଲା ଲଗେଇ ପାରିବେ, ଆଉ ସେଇଟାକୁ ଜଗାରଖା ଆଉ ସୁରକ୍ଷା ଦେଇ ବଢ଼େଇ ପାରିବେ।
1: ସାର୍, ଖାଲି ଆପଣ ଚାରା ଦେଇ ଦିଅନ୍ତି ଆଉ ଟଙ୍କାଏ ଦେଇକି ଲୋକ ନିଅନ୍ତି, ତାପରେ ସେ ଲୋକମାନେ ସେ ଗଛର ଯତ୍ନ ନେଲେ କି ଠିକ ଜାଗାରେ ଲଗେଇଲେ, କିଛି ଗୋଟେ ରେଜିଷ୍ଟର ଆପଣ ମେଣ୍ଟେନ କରନ୍ତି କି, ଯୋଉମାନେ ଗଛ ନେଇକି ଯାଉଛନ୍ତି ଟଙ୍କାଟିଏ ଦଉଛନ୍ତି?
0: ସେମିତି ତ ସମ୍ଭବ

0: ହୋଇ ଆମର ବାଡ଼ିପଟେ ଯଦି ଦୁଇ ଚାରିଟା ଜାଗା ଅଛି, ଆମେ ଗୋଟେ ଚା ଦୋକାନରେ ବସୁଛେ, ସେଠି ଦେଖିଲେ ଦୁଇ ଚାରିଟା ଗଛ ଲାଗିଯାଇପାରିବ, ସେଠି ଲଗେଇଦେବା, ପ୍ରତିଦିନ ଯାଉଛେ ଚା ପିଇବାକୁ, ସେଠି ଗଛଟିକୁ କେମିତି ବଢ଼େଇ ପାରିବା, ସବୁଦିନ ନିଜ ଆଖି ଆଗରେ ଗଛଟିକୁ ଧରିଲେ ଗଛଟି ବି ବନ୍ଧୁ ଭଳି ନିଜ ଲୋକ ଭଳି ବଢ଼ିଯାଏ। କିନ୍ତୁ ଆପଣମାନେ ଯେତେବେଳେ ଗଛଟିଏ ଲଗେଇବେ ଆଉ ତାକୁ ପ୍ରତିଦିନ ସାଉଁଟିବେ, ଦେଖିବେ ଯେ ଗଛଟି ବି ଆପଣଙ୍କୁ ସେ ରେସପଣ୍ଡ କରୁଛି।
1: ତେଣୁ
0: ଏଇ ଜିନିଷଟା ଯୋଡ଼ି ହେବା ଦରକାର।
1: ଏଇଟା ତ ଆପଣ କହିଲେ ଯେ ଜଣେ ମଣିଷ କେମିତି ସଚେତନ ହେଇକି ନିଜ ଚାରିପାଖରେ ହଉ କି ଗୋଟେ ଚା ଦୋକାନ ପାଖରେ ଯଦି ଚା ପିଇବାକୁ ଯାଉଛି, ସେ ଚାହିଁଲେ ବି ସେଇଠି ଗଛ ଲଗେଇ ପାରିବେ ଯଦି ଖାଲି ସ୍ଥାନ ଅଛି। ତାହେଲେ ଏଇଠି ଗୋଟେ କଥା କୁହନ୍ତୁ, ସହରାଞ୍ଚଳ ବନୀକରଣ କାର୍ଯ୍ୟକ୍ରମକୁ ଅଧିକ ତ୍ୱରାନ୍ୱିତ କରିବା ପାଇଁ କିଛି ସଚେତନତା କାର୍ଯ୍ୟକ୍ରମ ବନ ବିଭାଗ କରିଥାଏ କି?
0: ଆମର ବିଭିନ୍ନ ସମୟରେ ସଚେତନତା କାର୍ଯ୍ୟକ୍ରମ ରହିଛି, ବିଭିନ୍ନ ପ୍ରକାର ସଚେତନ ମୁଁ ଯେମିତି କହିଲି ଆପଣଙ୍କୁ, ମୁଖ୍ୟତଃ ଆମେ ସ୍କୁଲ ପିଲାମାନଙ୍କ ମଧ୍ୟରେ ଆଣୁ, କାହିଁକିନା ସେମାନେ ଭବିଷ୍ୟତର ନାଗରିକ ଜାଣିବା ଦରକାର। ସେମାନେ ସେମାନେ ହିଁ ଜଙ୍ଗଲଠୁ ଦୂରେଇ ଯାଉଛନ୍ତି ଆଜିକାଲିର ଯୋଉ
1: ମୋବାଇଲ ସହିତ ଅଧିକ ସଂଶ୍ଲିଷ୍ଟ,
0: କିନ୍ତୁ ସେମାନଙ୍କୁ ମନରେ ସଚେତନତା କରିବା ପାଇଁ ଆମେ ବହୁତ ପ୍ରୟାସକୁ ବିଭିନ୍ନ ପ୍ରକାର ଡ୍ରଇଂ କାର୍ଯ୍ୟକ୍ରମ, ଉତ୍କୃଷ୍ଟ କାର୍ଯ୍ୟକ୍ରମ, ବିଭିନ୍ନ ପ୍ରକାର ଜଙ୍ଗଲ ବିଭାଗୀୟ ଯେତେ ରହିଛି ଦିବସ ଗୁଡିକ, ସେଗୁଡିକ ପାଳନ ଅବସରରେ ଏଗୁଡାକ କରାଯାଏ। ତାହା ଛଡା ମୁଖ୍ୟତଃ ଭାବରେ ମୁଁ ଆପଣଙ୍କୁ କହିଲି ଆନନ୍ଦବନ କଲେଜ, ଆପଣଙ୍କ ଜୟଦେବ ବାଟିକା ରହିଛି, ଏଠି ବି ଯୋଉ ଲୋକମାନେ ଆସୁଛନ୍ତି, ପିଲାମାନେ ଆସୁଛନ୍ତି, ସେମାନଙ୍କୁ ଶିକ୍ଷାଦାନ କରି ସେମାନେ ଗୋଟେ ଗୋଟେ ଏନଭାରମେଣ୍ଟ ଆମ୍ବାସଡର କରି ସେମାନେ ଯେମିତି ଯାଇ ନିଜର ସ୍କୁଲରେ ହଉ, ନିଜ ସାଙ୍ଗସାଥି ହଉ, ନିଜେ ଯୋଉଠି ରହୁଛନ୍ତି ସେଇ ସୋସାଇଟିରେ ହଉ, ସେମାନେ ଗଛର ଉପକାରିତା, ଗଛ ବିଷୟରେ, ଗଛକୁ କେମିତି ବଢ଼େଇବା, ଗଛକୁ କେମିତି ଲଗେଇବା, ସେ ବି ଶିକ୍ଷା ଦେଇପାରିବେ। ସେମାନଙ୍କୁ ଏନଭାରମେଣ୍ଟ ଆମ୍ବାସଡର କରିବା ପାଇଁ ସେ ପ୍ରସ୍ତାବ ବି ରହିଛି ଆଉ ଚାଲିଛି।
1: ଏଇ ଯୋଉ ଆପଣ କହିଲେ ସହରାଞ୍ଚଳରେ ବନୀକରଣ ହଉଛି, ଜୟଦେବ ବାଟିକାରେ ହେଇଛି, ଆନନ୍ଦବନ ହେଇଛି, ଆଉ ସବୁ କୋଉ ଜାଗାରେ କରିବାର କିଛି ଯୋଜନା ସରକାରଙ୍କର ଅଛି ନା? ଏଇଟା କେତେ ଦୂର ସଫଳ ହେଇଛି ବୋଲି ଆପଣ ଭାବୁଛନ୍ତି?
0: ଏଇଟା ତ ଯୋଉ ସଫଳତା ରହିଛି, ଆଜିକାଲି ତ ଗୁଗୁଲ ରିଭ୍ୟୁରେ ଦେଖିପାରିବେ, ସେ ଜାଗାର ବିଭିନ୍ନ ପ୍ରକାର ଫିଡ୍‌ବ୍ୟାକ୍ ସିଷ୍ଟମ ରହିଛି, ସେଥିରେ ଆମେ ଯାହା ଦେଖୁଛୁ, ଆଉ ଲୋକମାନଙ୍କର ଯୋଉ ଆମ ସହିତ ଯୋଉ ଆଦାନ ପ୍ରଦାନ ରହିଛି, ମନ୍ତବ୍ୟ ରହିଛି, ସେଥିରୁ ଜଣାପଡୁଛି ଯେ ଏଗୁଡ଼ିକ ବହୁତ ସକ୍ସେସଫୁଲ ଆମେ କରିଛୁ। ଏମିତି ଭାବରେ ଯଦି ଭୁବନେଶ୍ୱର ଧରିବା, ଆମର ଭୁବନେଶ୍ୱର ଚନ୍ଦକା ଅଛି, ଚନ୍ଦକା ଭିତରେ ଆମେ କରିଛେ, ଚନ୍ଦକାରେ ଜଙ୍ଗଲ ରହିଛି, ସେଥିରେ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ରହିଛି, ନନ୍ଦନକାନନ ରହିଛି, ଆମର ଏକାମ୍ର କାନନ ରହିଛି, ଆମର ମେଣ୍ଢାଶାଳ ଯୋଉ ରିଜର୍ଭ ଜଙ୍ଗଲ ରହିଛି ସେଇଟା।

0: କରୁଛନ୍ତି, ଛାତଟା ଯୋଉ ବିକିରଣ କରୁଛି, ଏଇଗୁଡିକ ଯଦି ଆମେ ଗ୍ରୀନେରୀ କରିଦବା ତାହେଲେ ବି ତାପମାତ୍ରା ବହୁତ ମାତ୍ରାରେ କମିଯିବ।
1: ସାର୍, ଆପଣ ଜଣେ ବନ ବିଭାଗ ଅଫିସର ହିସାବରେ ପରିବର୍ତ୍ତିତ ଜଳବାୟୁ ଆଉ ସହରାଞ୍ଚଳ ବନୀକରଣକୁ ନେଇ କଣ କହିବେ?
0: ମୁଁ ଏଇ ଜିନିଷଟା କହିବି କେବଳ ଯେ ଆମେ ଗୋଟେ ଧ୍ୱଂସର ମୁଖରେ ଠିଆ ହେଇଛେ।
1: ଆଜ୍ଞା,
0: ଇଏ ଛୋଟିଆ କଥା ନୁହଁ।
1: ନାଇଁ,
0: ପାଣିପାଗ ଆମ ହାତର କଥା ନୁହଁ। କାଲି ସକାଳେ କଣ ହବ କେହି ଜାଣିନାହାନ୍ତି। ବିଭିନ୍ନ ପ୍ରକାରର ଜଳବାୟୁ ପରିବର୍ତ୍ତନର ପ୍ରଭାବ ଆମେ ଦେଖୁଛେ ନିଜ ଆଖି ଆଗରେ। ଏମିତି ଗୋଟେ ପରିସ୍ଥିତିରେ ଯେତେବେଳେ ଆମର ଛୁଆଟିକୁ ଆମେ ଦେଖିବା, ଆମର ନାତିଟିକୁ ଆମେ ଦେଖିବା, ଆମେ ଭାବିବା କି ଏଇ ପରିସ୍ଥିତିକୁ ଏମାନଙ୍କୁ ଠେଲିଦେବା।

ଏମିତି ମନକୁ ନଉଛୁ ଟାଣି ଧନ ମୋଟା ହଉଛି ଏଇ ଲାଗତେ କରନ୍ତି କିପଟ ରାଣୀ ଝୁଲି ଝୁଲି ତୁଇ ଚାଲୁଛୁ ଏମିତି ମନକୁ ନଉରୁ ଟାଣି ଧନ ମୋଟା ହଉଛି ଏଇ ଲାଗତେ କରନ୍ତି କିପଟ ରାଣୀ ତୋରି ପାଇ ମୁଁ ସବୁ ଭୁଲିଲି ଭଲା ମୁଁ ତୋତେ ଭଲ ପାଇଲି ହେଲେ ଜାଣିବୁ ହଁ ଜଣା କାହିଁକି ମନ କଲି କହିଲେ ଝୁଙ୍କ।